ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେବ୍ରେ 248 ମିଟର ଓ 1206 କିଲୋ ହର୍ସ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସରେ। ନ୍ୟୁଜ୍ ଅନ୍ AIRF ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ CIET ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣନ୍ତୁ ଏହାର 1386ତମ ଅଧ୍ୟାୟ।

ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ସାହିତ୍ୟାୟନର ଆଉ ଏକ ନୂଆ ଅଧ୍ୟାୟକୁ ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ। ଆଜିର ଏହି ଶବ୍ଦ ପରିସରରେ ଆପଣଙ୍କ ସାଥିରେ ମୁଁ ଅଛି, ରଚିତା ମେହେର। ଯୁବବନ୍ଧୁ, ସାହିତ୍ୟ କାହିଁ କେତେ ଅନାଦିକାଳରୁ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ସମୟ ଚକ୍ରରେ ଦିନକୁ ଦିନ ଦୁନିଆ ସବୁବେଳେ ବଦଳୁଛି। ପ୍ରତିକ୍ଷଣ ବଦଳୁଥିବା ଏହି ଦୁନିଆକୁ କେବଳ ନିଜର ଦୃଷ୍ଟିକୋଣ ଏବଂ ନିଜର ଅଭିଜ୍ଞତା ମାଧ୍ୟମରେ ଯଦି ଆମେ ବୁଝିବା ପାଇଁ ଚାହିଁବା, ତେବେ ଏହା ଅସମ୍ଭବ ତ ହୋଇନପାରେ, କିନ୍ତୁ କଷ୍ଟକର ନିଶ୍ଚୟ। ତେବେ ଏହି ପଥକୁ ସହଜ ସାଧ୍ୟ କରିବା ପାଇଁ ସାହିତ୍ୟ ଏକ ଉପଯୁକ୍ତ ମାଧ୍ୟମ। ସାହିତ୍ୟ ଲୋକମାନଙ୍କୁ ଅନ୍ୟର ଦୃଷ୍ଟିକୋଣ ମାଧ୍ୟମରେ ଅନୁଭବ କରିବାକୁ ସୁଯୋଗ ଦେଇଥାଏ। ଏହା ମଧ୍ୟ ଏକ ସମୟ ଯନ୍ତ୍ର କହିଲେ ଭୁଲ ହେବ ନାହିଁ, କାରଣ ଏହି ସାହିତ୍ୟ ପାଠକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଅବଧିକୁ ନେଇଯାଇଥାଏ। ତାହା ଅତୀତ କିମ୍ବା ଭବିଷ୍ୟତର ସମୟ ହୋଇପାରେ। ଅତୀତ ପୃଷ୍ଠାଗୁଡ଼ିକରେ ଲେଖା ହୋଇଛି ଏବଂ ଭବିଷ୍ୟତ ପାଠକ ଓ ଲେଖକଙ୍କ କଳ୍ପନା ଦ୍ୱାରା ପରିଚାଳିତ। ପାଠକଙ୍କୁ ଜୀବନର ଅନୁଭୂତି ବିଷୟରେ ଦୁଃଖଦ କାହାଣୀରୁ ଆରମ୍ଭ କରି ଆନନ୍ଦଦାୟକ କାହାଣୀ ପର୍ଯ୍ୟନ୍ତ ଶିକ୍ଷା ଦେବା ପାଇଁ ସାହିତ୍ୟର ଅବଦାନ ଅତୁଳନୀୟ। ଯୁବବନ୍ଧୁ, ଏହି ସାହିତ୍ୟର ବର୍ଣ୍ଣନା ତ ଜଣେ ସାହିତ୍ୟିକ ହିଁ ଭଲ ଭାବରେ, ସ୍ପଷ୍ଟ ଭାବରେ, ପ୍ରାଞ୍ଜଳ ଭାବରେ କରିପାରିବ। ସେହି ସାହିତ୍ୟ ସମ୍ପର୍କରେ ନିଜର ଅନୁଭୂତି, ନିଜର କଳ୍ପନାର କାହାଣୀ ବଖାଣିବା ପାଇଁ ଆଜି ଆମର ଯୁବବାଣୀର ଷ୍ଟୁଡିଓ ଅଗଣାରେ ଜଣେ ଯୁବ

0: ଅତିଥି ଉପସ୍ଥିତ ଅଛନ୍ତି। ତେବେ ଆସନ୍ତୁ ଶୁଣିବା ଯୁବ କବିଙ୍କ ଲେଖନୀ ମୁନରୁ ଝରି ପଡିଥିବା କବିତା ମାଧ୍ୟମରେ ସାହିତ୍ୟର ଗାଥା। ନମସ୍କାର ଭାଇ, ଆପଣଙ୍କୁ ଆଜିର ଶବ୍ଦ ପରିସର ଅଗଣାକୁ ଅନେକ ଅନେକ ସ୍ୱାଗତ ଏବଂ ଶୁଭେଚ୍ଛା। ଆପଣ ଆପଣଙ୍କର ବିସ୍ତୃତ ପରିଚୟ ଟିକେ ଦେଇ ଦିଅନ୍ତୁ।
1: ନମସ୍କାର ନାନି, ମୁଁ ଦିନେଶ ମେହେର, ଜୁନାଗଡ଼ ପାଖ ପଳାଶ ଗ୍ରାମରେ ମୋର ଘର।
0: ଆପଣଙ୍କର ପାଠପଢା କେତେ ଦୂର ସରିଛି?
1: ମୁଁ ଏବେ ସ୍ନାତକ ଶେଷ ବର୍ଷ ଇତିହାସ ବିଭାଗର ଛାତ୍ର, ଭବାନୀପାଟଣା କଳାହାଣ୍ଡି ବିଶ୍ୱବିଦ୍ୟାଳୟରୁ।
0: ତେବେ ଆପଣ ଇତିହାସ ବିଷୟର ଛାତ୍ର, ତେବେ ଆପଣ ଏହି ସାହିତ୍ୟ ଜଗତ ଆଡ଼କୁ କିପରି ଆକୃଷ୍ଟ ହେଲେ? ସାହିତ୍ୟ ଭଲ ଲାଗେ ବୋଲି ଲେଖାଲେଖି କରିବା ଆରମ୍ଭ କଲେ, ନା ଲେଖାଲେଖି ଭଲ ଲାଗେ ବୋଲି ସାହିତ୍ୟକୁ ଚୟନ କଲେ?
1: ସାହିତ୍ୟ ଭଲ ଲାଗେ ବୋଲି ମୁଁ ଲେଖାଲେଖି ଆରମ୍ଭ କଲି। ମୋ ଲେଖାଲେଖିର ଇତିହାସଟା ହେଉଛି, ଯେତେବେଳେ ମୁଁ ତୃତୀୟ ଶ୍ରେଣୀରେ ପଢୁଥିଲି, ମୋର ଶିକ୍ଷକ ସେ ଟ୍ୟୁସନ ବି ପଢଉଥିଲେ ମତେ, ସେ ସେତେବେଳେ ଆମକୁ ସାହିତ୍ୟ ପଢୁଥିଲେ। ସାହିତ୍ୟରେ ଏବେ ବି ସେ ବିଷୟଟା ଅଛି। ତ ଯେତେବେଳେ ପ୍ରଥମ କ୍ଲାସଟା କରିଥିଲେ, ସେହି ମୋର ପ୍ରିୟ ଜନ୍ମଭୂମି, ସେ କବିତାଟା ଥିଲା, ଯେଉଁ ଦେଶରେ ଜନ୍ମ ମୋହର ଅଛି ଯେଉଁ ଦେଶେ, ଯେଉଁ ଦେଶର ପାଣି ପବନ, ଏମିତି କିଛି ଗୋଟେ ଥିଲା। ତ ସେତେବେଳେ ମୁଁ ଭାବିଲି, ଆରେ କବିମାନେ ଏତେ ଭାବୁକ କେମିତି, ଆମ ଜନ୍ମଭୂମିକୁ କେମିତି ଭାବରେ ବର୍ଣ୍ଣନା କରିଦେଇଛନ୍ତି, ମୁଁ ବି ଜଣେ କବି ହେଇପାରନ୍ତି କି, କେବେ ଲେଖିପାରନ୍ତି କି। ସେମିତି ଗୋଟେ ଛୋଟ କବିତାଟା ଲେଖିଥିଲି ଗଛକୁ ନେଇ, ସେ କବିତା ବୋଧେ କେଉଁଠି ହଜିଯାଇଛି ମୋର ମନେ ନାହିଁ, କିନ୍ତୁ ସେତେବେଳରୁ ଲେଖୁଛି। କିନ୍ତୁ ଯେତେବେଳେ ଲକଡାଉନ ହେଲା, ପ୍ଲସ୍ ଟୁ ଦ୍ୱିତୀୟ ବର୍ଷ ପଢୁଥିଲି ମୁଁ, ଲକଡାଉନରେ କଲେଜ ନଯାଇ ଘରେ ହିଁ ଥିଲି, ସେତେବେଳେ ଘରେ ସାହିତ୍ୟ ଚର୍ଚ୍ଚା ଟିକେ ଚାଲୁଥିଲା ଅନଲାଇନ୍ କ୍ଲାସ୍ରେ। ସେତେବେଳେ ଆମ ଶିକ୍ଷକ ଥିଲେ କାଳିଚରଣ ଖଡ଼ଙ୍ଗ, ସେ ଆମକୁ ପ୍ଲସ୍ ଟୁରେ ସାହିତ୍ୟ ପଢୁଥିଲେ, ଯେମିତି ଭାବରେ ବୁଝାଉଥିଲେ, ତାଙ୍କ ବର୍ଣ୍ଣନା ଶୈଳୀକୁ ମୋତେ ବହୁତ ଆକୃଷ୍ଟ କରିଥିଲା, ତେଣୁ ମୁଁ କବିତା ଲେଖିଥିଲି, ମୋ କଳାହାଣ୍ଡି ସାଜିଛି ସମଗ୍ର ବିଶ୍ୱର ଭାତହାଣ୍ଡି। ଦ୍ୱିତୀୟ କବିତାଟି ଥିଲା, କେବେ ତୁମେ ଫେରିବ। କିନ୍ତୁ ଯେତେବେଳେ ଲକଡାଉନ ଖୋଲିଲା 2021ରେ, ମୋର ପ୍ଲସ୍ ଟୁ ବୋର୍ଡ ଏକ୍ଜାମ୍ ସରିଗଲା, ତାପରେ କବିତା ଲେଖିବା ପୁଣି ଆରମ୍ଭ କଲି। ହୃଦୟର ବେଦନା ଗୋଟେ କବିତା ଥିଲା, ଆଉ ଗୁରୁ ଗୋଟେ କବିତା ଥିଲା। ସେପ୍ଟେମ୍ବର 4, 2021 ଆମର ଇକୋନୋମିକ୍ସ ସାର୍ ଥିଲେ ରାଜେଶ ମୁଣ୍ଡ ଧର୍ମଗଡ଼ର, ତାହାଙ୍କୁ ମୁଁ ଯୋଗାଯୋଗ କରିଥିଲି, ସେ ବି ଜଣେ କବି ଲେଖକ, ସେ ତାଙ୍କ ଧର୍ମଗଡ଼ ସାହିତ୍ୟ ସଂସଦ ହ୍ୱାଟ୍ସଆପ୍ ଗ୍ରୁପ୍ରେ ମୋତେ ଆଡ୍ କଲେ। ତ ସେଦିନରୁ କିଛି ଲେଖାଲେଖି ଆରମ୍ଭ କଲି, ପରେ ଓଡ଼ିଶାର କିଛିଟା ଅନୁଷ୍ଠାନ ସହ ଜଡ଼ିତ ହେଲି, ଓ ପତ୍ରିକା କଳାହାଣ୍ଡି। ମୁଁ ଜାଣିନଥିଲି କି କଳାହାଣ୍ଡିରେ ଗୋଟିଏ ପତ୍ରିକା ଅଛି, ଯେଉଁଟାକି ଯୁବକବିମାନଙ୍କ କବିତାମାନେ ସେମାନେ ବାହାର କରୁଛନ୍ତି। ଓ ପତ୍ରିକାର ସମ୍ପାଦକକୁ ମୁଁ ଯୋଗାଯୋଗ କଲି, ପରେ ଓ ପତ୍ରିକାରେ ବି ଯୁଗ ବଦଳୁଛେ ବୋଲି ଗୋଟେ କଳାହାଣ୍ଡିଆ କବିତାଟେ ପଠେଇଥିଲି, ସେ କବିତା ପ୍ରକାଶିତ କରିଥିଲେ। ତାପରେ 2022 ଆଜାଦୀ କା ଅମୃତ ମହୋତ୍ସବ ଯେତେବେଳେ ହେଇଥିଲା 15 ଅଗଷ୍ଟ ଦିନ, ସେଦିନ ପ୍ରଥମ ଥର ପାଇଁ ମୁଁ କବିତା ଆସରକୁ ଯୋଗଦାନ କଲି। ସେତେବେଳେ ଜୁନାଗଡ଼ର ମୂର୍ଚ୍ଛନା ସାହିତ୍ୟ ସଂସଦରେ ଯୋଗଦାନ କରି, ପରେ ପରେ କଳାହାଣ୍ଡିର ଅନ୍ୟ ସାହିତ୍ୟ ସଂସଦ ମାନ ମୁଁ ଯୋଗଦାନ କରିଦେଇଥିଲି, ଯେମିତି ଚେତାବନୀ ସାହିତ୍ୟ ସଂସଦ, ଆଉ ଗୋଟେ ଜୁନାଗଡ଼ ସାହିତ୍ୟ ସଂସଦରେ ଯୋଗଦାନ କରିଥିଲି।
0: ତୃତୀୟ ଶ୍ରେଣୀର ସେହି ଦିନେଶ ଭାଇଙ୍କୁ ନିଶ୍ଚୟ ଧନ୍ୟବାଦ ଜ୍ଞାପନ କରିବାକୁ ପଡିବ ବୋଧ ହୁଏ। ସେତେବେଳର ସେହି ଦିନେଶ ଭାଇଙ୍କ ଜିଜ୍ଞାସା ଯୋଗୁଁ ହିଁ ଆଜି ଆମେ ଗୋଟେ ଯୁବ ପ୍ରତିଭାକୁ ପାଇପାରିଛୁ। ତେବେ ଭାଇ, ଏହି ମର୍ମରେ ଆପଣଙ୍କର ଗୋଟେ କବିତା ଶୁଣିବା ପାଇଁ ଚାହିଁବୁ।
1: ପ୍ରଥମ କବିତାଟି କହିବି, ଗୁରୁ। ଆଜି କବିତାଟିଏ ଲେଖିବି ବୋଲି କାହିଁ କେତେବେଳୁ ବସି ଭାବୁଛି ଯେ, ଶବ୍ଦ ସବୁ କୁଆଡ଼େ ଉଭେଇ ଯାଉଛନ୍ତି କେଜାଣି। ଏହି ଶବ୍ଦ ଦିନେ ତମଠୁ ହିଁ ଆରମ୍ଭ ହୋଇଥିଲା 2009 ଦିନେ ଖଣେଇ ଖଣେଇ ଅରୁ ଲ ଯାଏଁ କହିବା ବେଳେ, କେତେ ଥର ଯେ ଭୁଲି ଯାଇଛି ଅକ୍ଷର ବନାନ, ଆଉ ବି ଜାଣେ ମୋ ଜଣା ଅଜଣା ଭିତରେ ତମେ ହିଁ ତ ସୁଧାରି ନେଇଥିଲ ବନାନ ସବୁକୁ, ପୁଣି ମୋ ଓଠରେ ଭରି ଦେଇଥିଲ ଶବ୍ଦ ଆଉ ଶବ୍ଦ। ସେଦିନ ଶବ୍ଦଟିଏ କହିପାରୁନଥିବ ବାଲୁ ତ ଦିନେ ବକୃତା ପ୍ରତିଯୋଗିତାରେ ପୁରସ୍କୃତ ହେବା ପଛରେ ଅବଦାନ କାହାର ହୋଇଥାଇପାରେ, କାହାକୁ ଯେ ଅଛପା କହିଲ ଦେଖି ଜାଣିଛ, ସବୁ ପରେ ବି ଆଜି ସେଇ ଦିନ ସବୁ ରହିଛି, ତମେ ବି ଅଛ ଆଉ ମୋର ସେଇ ଅଧାଘଡ଼ା ସ୍ୱପ୍ନମାନେ, ଏବେ ବି ଚାହେଁ ତମ ହାତରେ କୋମଳ ସ୍ପର୍ଶଟିଏ, ଯା ସ୍ପର୍ଶରେ ଜୀବନ୍ତ ହେଉଥିବେ ସେହି ସ୍ୱପ୍ନମାନେ, ଯାହା ଜୀବନ୍ୟାସର ବୀଜମନ୍ତ୍ର ପାଇବା ଆଶାରେ ଆଶାୟୀ ହେଇ ଜଗି ବସିଛନ୍ତି କାହିଁ କେତେ ଦିନରୁ, ଆଶାୟୀ ହେଇ ଜଗି ବସିଛନ୍ତି କାହିଁ କେତେ ଦିନରୁ। ଧନ୍ୟବାଦ।
0: ବହୁତ ସୁନ୍ଦର କବିତା ଭାଇ। ତେବେ ଆପଣ ତ ଅନେକ ଦିନରୁ ଲେଖାଲେଖି କରୁଛନ୍ତି, ଆଜି ପର୍ଯ୍ୟନ୍ତ କେତେ ଗୋଟି କବିତା ଲେଖିଲେଣି?
1: ମୋର ଏପର୍ଯ୍ୟନ୍ତ 400-500 ଖଣ୍ଡେ କବିତା ହେବ, କିନ୍ତୁ ସେ ଭିତରୁ ପାଖାପାଖି 250 ଖଣ୍ଡେ କବିତା ପ୍ରକାଶିତ ହେଇଛି, ଆଉ ବାକି ଅପ୍ରକାଶିତ କବିତା ମାନେ ଅଛି।
0: ବହୁତ ସୁନ୍ଦର, ଶୁଣି ବହୁତ ଖୁସି ଲାଗିଲା। ତେବେ ଆପଣ ଗୋଟିଏ ଯୁବ ପ୍ରତିଭା, ଏତେ ଲେଖାଲେଖି କରନ୍ତି, ଏ ଲେଖାଲେଖି କରିବା ପାଇଁ ପ୍ରେରଣା କେଉଁଠୁ ପାଆନ୍ତି?
1: ପ୍ରେରଣା ନିଜଠୁ ପାଏ, କିନ୍ତୁ ଅଧିକ ସମୟରେ ମୋ ମା ବାପା, ମୋ ଗୁରୁ, ଆଉ ମୋର ଯେତେ ଗୁରୁଜନମାନେ ଅଛନ୍ତି ତାଙ୍କଠାରୁ ପ୍ରେରଣା ପାଏ, ମୋର ବନ୍ଧୁମାନେ ଅଛନ୍ତି।

0: ଥାଆନ୍ତି ସମ୍ପର୍କୀୟମାନେ ତାଙ୍କଠାରୁ ମଧ୍ୟ ପ୍ରେରଣା ପାଏ। କିନ୍ତୁ ମୋ କବିତା ପଛର ପ୍ରେରଣା ହେଉଛି ମୋ ମା, ଯିଏ ମୋତେ ଜନ୍ମ ଦେଇଥିଲା। ସେଇଟା ଅଲଗା କଥା, ଜନ୍ମ ଦେଇ ହାତ ଧରି ଚାଲିବା ଶିଖେଇଥିଲା। କିନ୍ତୁ ଯେତେବେଳେ ମୁଁ ପ୍ରଥମ କବିତାଟି ଲେଖିଥିଲି, ମୋର ମନେ ଅଛି January 14, 2021 ସେ କବିତାଟି ପ୍ରକାଶିତ ହୋଇଥିଲା ବେଦାନ୍ତି ପତ୍ରିକାରେ। ମୋ କଳାହାଣ୍ଡି ସାଜିଛି ବିଶ୍ୱର ଭାତହାଣ୍ଡି, ସେତେବେଳେ ଇନ୍ଦ୍ରାବତୀ ପ୍ରକଳ୍ପଟା ଉଦ୍ଘାଟିତ ହୋଇଥିଲା। ସେଦିନ ମୁଁ କବିତା ପଢ଼ିଥିଲି ମାଆକୁ, କିଏ ଲେଖିଲା ଏଇଟା, ଦୁଦୁ ଲେଖିନା, ସେ ବିଶ୍ୱାସ କରିପାରିଲାନି ଯେ ମୁଁ ସେ କବିତା ଲେଖିଛି। କିନ୍ତୁ ପରେ ପରେ କେତେଟା ପତ୍ରପତ୍ରିକାରେ ମୋର କବିତା ବାହାରିଥିଲା, ଆଉ ସେ ମୋ ପ୍ରେରଣା। ଆଜି ଯାଏଁ ଯେତେ ବି କବିତା ଲେଖିଛି ସେ ହିଁ ମୋ ପ୍ରେରଣା।
1: ନିଶ୍ଚିତ ଭାବରେ ମାଆଙ୍କର ସ୍ନେହ ପ୍ରେମ ଆଶୀର୍ବାଦ ଆପଣଙ୍କ ସହ ସବୁବେଳେ ଅଛି, ଆପଣ ନିଶ୍ଚୟ ଆହୁରି ଆଗକୁ ଯିବେ। ତେବେ ଭାଇ, ଏହି ଖୁସିରେ ଆପଣଙ୍କର ଆଉ ଗୋଟେ କବିତା ଶୁଣିବା।
0: ହଁ, କବିତାର ଶୀର୍ଷକ ଥିଲା ଶୀତ। ଶୀତ, କେବେ ପ୍ରେମିକା ଉଠର ଉଷୁମ ଉଷୁମ ନିଶ୍ୱାସ, ଯେଉଁଠି ହଜେ ମୋର ତମାମ ପ୍ରେମିକପଣ। ଶୀତ, ଶୀତ କେବେ ପ୍ରେମିକା ଆଖିର ବୁନ୍ଦା ବୁନ୍ଦା ଲୁହ, ଯେଉଁଠି ତରଳି ଯାଏ ମୋର କଠୋର ହୃଦୟ। ଶୀତ କେବେ ଡଙ୍ଗର, କେବେ ପର୍ବତ ଅବା ଝର୍ଣ୍ଣାରୁ ବହି ଆସୁଥିବା ଦଳକାଏ ପବନ, ହାଡ଼ ପଞ୍ଜରାରେ ସୃଷ୍ଟି କରେ କମ୍ପନ। ଶୀତ କେବେ ଚାଷ ଜମି, କେବେ ଧାନ କଳା, ଅବା ଇଟାଭାଟିରେ ମାଟି ସଙ୍ଗେ ମାଟି ହେଇ ଗଢ଼ିଧିଏ ସ୍ୱପ୍ନର ରାଜମହଲ, କେବେ ଚାଷୀର ଜୀର୍ଣ୍ଣଶୀର୍ଣ୍ଣ ଦେହକୁ ଛୁଇଁ ଦେଇ କୁଆଡ଼େ ଚାଲିଯାଏ, ହୋଇଥାଏ ନିରୁଦ୍ଦିଷ୍ଟ କେଜାଣି। ଶୀତ ସବୁ କାହିଁକି ଯେ ଏତେ ନିର୍ଦ୍ଦୟ ନିର୍ମମ, କେଇଟା ଦିନ ଅବା ମାସ ଚାଲି ଆସେ ଏଇ ଦେହ ତାକୁ ଥରେଇ ଦେବା ପାଇଁ। ଧୀରେ ଧୀରେ ନିଜ ମୁହଁରେ ମୋହିନି, ଯେତେବେଳେ ସବୁ ଶେଷ କରେ ତାହାକୁ ଆପଣାର କେହି ଜଣେ ବୋଲି ବିଶ୍ୱାସ କରୁ କରୁ କୁଆଡ଼େ ଉଭେଇ ଯାଏ ଯେ ଜାଣି ହୁଏ ନା। ଶେଷରେ ସେଇ ବୈଶାଖର ଝାଞ୍ଜି ସେଇ ତତଳା ତୱାରେ ସିଝିବାକୁ ହୁଏ ମାସ ମାସ। ଦେଖାଯାଉ ଏଥରକ ଶୀତ କେମିତି ବିସ୍ତାର କରିପାରିବ ନିଜର ଆଧିପତ୍ୟ।
1: ଆପଣ କବିତା ଲେଖାଲେଖି ଛଡ଼ା ଆଉ କ'ଣ ଲେଖାଲେଖି କରନ୍ତି କି?
0: ହଁ, ମୁଁ କବିତା ବି ଲେଖେ, କେବେ କେବେ ସାଇରି ବି ଲେଖେ, ଏବଂ ଗବେଷଣାତ୍ମକ ଲେଖା ମଧ୍ୟ ଲେଖେ। କିଛି ଦିନ ତଳେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଥିଲା, ସେତେବେଳେ ଲେଖିଥିଲି ମାଣିକେଶ୍ୱରୀ ସଂସ୍କୃତିରେ ଛତର ଯାତ୍ରା, ସେଇଟା ଅପରାହ୍ନ ଖବରକାଗଜରେ ଛତର ଯାତ୍ରା ଦିନ ପ୍ରକାଶିତ ହୋଇଥିଲା। ଆଉ ଏମିତି ଗୀତ ଲେଖିବାକୁ ବହୁତ ଥର ଚେଷ୍ଟା କରିଛି, କିନ୍ତୁ ମୋ ଦ୍ୱାରା ସେଇଟା ସମ୍ଭବ ହେଇପାରୁନି।
1: ଆଗକୁ ଆହୁରି ଚେଷ୍ଟା କରନ୍ତୁ, ନିଶ୍ଚିତ ଭାବରେ ଲେଖିବେ। ଚେଷ୍ଟା ମାଧ୍ୟମରେ ତ ଆମେ କିଛି ବି କରିପାରିବା, ପ୍ରଥମେ ବୋଧହୁଏ ଭୁଲ ହେଇପାରେ, ପରେ ପରେ ତାହା ମଧ୍ୟ ଆପଣଙ୍କୁ ଧୀରେ ଧୀରେ ଲେଖିବା ଆସିଯିବ। ତେବେ ଆପଣ ଏତେ ଲେଖାଲେଖି କରନ୍ତି, ଆପଣ ଆପଣଙ୍କ କବିତାରେ କେଉଁମାନଙ୍କୁ ଦେଖନ୍ତି?
0: ମୋର କବିତାରେ ପ୍ରାୟ ପ୍ରକୃତି ଥିବ, ପ୍ରକୃତିର ଲୋକମାନେ ଥିବେ, ଡଙ୍ଗର ଝର୍ଣ୍ଣା ନଈ ପର୍ବତ ଏମାନେ ହିଁ ମୋ କବିତାର ଗୋଟେ ଗୋଟେ ଚରିତ୍ର। ଆଉ ଗୋଟେ ମାନସୀ ମୋର ଗୋଟେ ଧାରାବାହିକ କବିତା, ଆଗକୁ ଗୋଟେ ଚୟନିକା ହେବାକୁ ଯାଉଛି। ମାନସୀର ଭାଗ ଏଯାଏଁ 15-20 କବିତା ହେଲାଣି, କିନ୍ତୁ ସେ ଭିତରୁ 5 କବିତା ପ୍ରକାଶିତ ହୋଇଛି। ତ ମାନସୀ ହେଉଛି ଗୋଟେ ସ୍ୱପ୍ନ, ଗୋଟେ ସଂଘର୍ଷ, ଯାହାକୁ ପାଇବା ପାଇଁ ଏପର୍ଯ୍ୟନ୍ତ ବି ସଂଘର୍ଷ କରିଚାଲିଛି, ଆଗକୁ ବି କରିଚାଲୁଥିବି। କିନ୍ତୁ ମୋ କବିତାରେ ବିଭିନ୍ନ ଦେବାଦେବୀଙ୍କୁ ବି ଦେଖେ, ସମାଜର ଲୋକ, ସମାଜର ଚାଲିଚଳନ ଏମାନଙ୍କୁ ନେଇ କବିତା ଲେଖେ।
1: ତେବେ ଆପଣ ଯେଉଁ କହିଲେ ଆପଣଙ୍କର ମାନସୀ କବିତା, ଯାହା ଗୋଟିଏ ଧାରାବାହିକ କବିତା, ତେବେ ସେହି ମାନସୀ କବିତାର ଗୋଟିଏ ଭାଗ ଆମେ ନିଶ୍ଚିତ ଭାବରେ ଆଜି ଶୁଣିବା ପାଇଁ ଚାହିଁବୁ।
0: ନିଶ୍ଚିତ ଭାବରେ, କବିତାଟି ଏଭଳି ଥିଲା, କବିତାର ଶୀର୍ଷକ ଥିଲା ମାନସୀ। ଠିକ୍ ଏମିତି ହିଁ ତ ସବୁକିଛି ଶେଷ ହୋଇଯାଏ, ସରିଯାଏ ଦୀପଶିଖାର ଆୟୁଷ, ଲିଭି ଆସେ ମେଞ୍ଜି ମେଞ୍ଜି ଆଲୁଅ, କିନ୍ତୁ ମରିପାରେ ନା ଆତ୍ମା, ଅପସରି ଯାଏନି ପ୍ରାଣ, ଯିଏ ଅନ୍ଧାର ଭିତରେ ନିଜକୁ ଖୋଜି ଖୋଜି ଏବେ ଅପହଞ୍ଚ ଇଲାକାରେ ପହଞ୍ଚି ଯାଇଛି। ସତରେ ମାନସୀ, ତମେ ଭାରି ନିଷ୍ଠୁର, ଫୁଲ ବାଟରେ ଚାଲିବେ ବୋଲି ଆଗାମୀ ଦିନର ସୁନେଲି ସ୍ୱପ୍ନ ଦେଖିବା ଆଗରୁ ତୁମେ ଗୁଡ଼ାଏ କଣ୍ଟା ବୁଦା ଆଣି ବିଛେଇ ଦେଇଗଲ ଚଳାପଥରେ, ମେଞ୍ଚାଏ ଅସଜଡ଼ା ସ୍ୱପ୍ନ ଆଣି ବୁଣି ଦେଇଗଲ ଆଖି ସାମ୍ନାରେ। ଏବେ କେମିତି ବାଟ ଚାଲିବି ଏକା ଏକା, ଅନ୍ଧାର ସ୍ୱପ୍ନ ଆଉ କଣ୍ଟାବଣ, ଭାରି ଭୟ ଲାଗେ। ଦିନେ ଭାବିଥିଲି ତମ ହାତ ଧରି ବହୁ ଦୂର ଚାଲିଯିବି ତୁମ ସାଥି, ହେଲେ ଆଜି ତ ତମେ ଅନେକ ଦୂରରେ, ସତେ ଯେମିତି ପୂର୍ଣ୍ଣିମାର ଚନ୍ଦ୍ରମା ଆଉ ମୁଁ ଆକାଶକୁ ହାତ ପାଉନଥିବା ବାମନ, ତମ ପାଖକୁ ପହଞ୍ଚିବା ଯେ ମୋ ପାଇଁ ଅସମ୍ଭବ ଠିକ୍ ଜାଣିଛି, ତଥାପି ଚାତକଟିଏ ବୋଲି ଅନେଇ ରହିଛି ତୁମ ଫେରିବା ବାଟକୁ। ତୁମ ଘର ଠିକଣା ଜାଣେ ନା, ହୁଏତ କେବେ ଜାଣିପାରିବିନି, ତମେ କେଉଁଠି କେମିତି କାହା ସାଥିରେ ରହିଛ, ମୁଁ ଏପର୍ଯ୍ୟନ୍ତ ବି ତମ ସୁରାଗ ପାଇନି, ତଥାପି ଭାବେ ତମେ ଆସିବ ନା ମାନସୀ ଏଇ ଶୂନ୍ୟ ହୃଦୟ ଭିତରକୁ, ତମେ ଆସିବ ନା ମାନସୀ ଏଇ ଶୂନ୍ୟ ହୃଦୟ ଭିତରକୁ, ଜୀବନ ଜିଇଁବାର ପ୍ରେରଣାଟିଏ ହୋଇ, ସ୍ୱପ୍ନକୁ ଗୋଡ଼େଇବାର ସାହସଟିଏ ହୋଇ,

0: କିନ୍ତୁ ଅପେକ୍ଷା କରିଥିବି ଚିରଦିନ ଲାଗି, ମୁଁ କିନ୍ତୁ ଅପେକ୍ଷା କରିଥିବି ଚିରଦିନ ଲାଗି ତମ ଆସିବା ବାଟକୁ, ତମ ଆସିବା ବାଟକୁ।
1: ବହୁତ ସୁନ୍ଦର କବିତା ଭାଇ। ତେବେ ଭାଇ, ଆପଣ ପ୍ରେମ କବିତା ମଧ୍ୟ ଲେଖାଲେଖି କରନ୍ତି। ଅନେକ କବି ଅଛନ୍ତି ଯେଉଁମାନେ ପ୍ରେମ କବିତା ଲେଖନ୍ତି, ତେବେ କବି ମାନେ କଣ ପ୍ରେମିକ?
0: ହଁ, ମୁଁ କହିବି କବି ମାନେ ଗୋଟେ ଗୋଟେ ପ୍ରେମିକ। କବିର ଅନ୍ୟ ନାମ ହେଉଛି ପ୍ରେମିକ। ଜଣେ କବି ପ୍ରେମ ନ କରିବା ପର୍ଯ୍ୟନ୍ତ କବିତା ଲେଖିପାରେନି। ଏଇଟା ମୋ ମତରେ କବିତା ପ୍ରେମଠୁ ଆସେ।
1: ତେବେ ଆପଣଙ୍କର ଆଉ ଗୋଟିଏ କବିତା ଶୁଣିବା ଭାଇ।
0: ହଁ, ମୋର ଆଉ ଗୋଟେ କବିତା।

0: ଆମ ହେଉଛି ପ୍ରେମିକ, ଜଣେ କବି ପ୍ରେମ ନ କରିବା ପର୍ଯ୍ୟନ୍ତ କବିତା ଲେଖିପାରେନି। ଏଟା ମୋ ମତରେ କବିତା ପ୍ରେମଠୁ ଆସେ।
1: ତେବେ ଆପଣଙ୍କର ଆଉ ଗୋଟିଏ କବିତା ଶୁଣିବା ଭାଇ।
0: ହଁ, ମୋର ଆଉ ଗୋଟେ କବିତା ଅତୀତକୁ ନେଇ କବିତା। କିଛି ବି ରହିଲାନି ଯାହାକୁ ନିଜର ବୋଲି ଆପଣେଇ ନେଇଥିଲି, ଯାହା ପାଖରେ ଗଢ଼ି ଦେଇଥିଲି ଝିଲିମିଲି ରଙ୍ଗର ଗୋଟେ ସୁନ୍ଦର ମହଲ, ସେସବୁ ଏବେ ଇତିହାସ ବହିର ଗୋଟେ ଫର୍ଦ୍ଦ ହୋଇ ରହିଯାଇଛି। ଭାବିଥିଲି ଛାଇ ଆଲୁଅର ଖେଳ ଖେଳି ସମ୍ପର୍କ ଗଢ଼ିଦେବି ନିଜ ନିଜ ଭିତରେ, ସ୍ୱାଭିମାନ ଓ ସହାନୁଭୂତିରେ ହଜିଯିବା ପାଇଁ। ହେଲେ ସେ ସମ୍ପର୍କ ସବୁ ଶେଷ ହୋଇଗଲା ନିଜର ଅହମିକା ଅହଙ୍କାର ଭିତରେ। ଏବେ ସରିଗଲା ଶୀତ ସନ୍ଧ୍ୟାର ଲୁଚକାଳି ଖେଳ, ଏବେ ସରିଗଲା ଶୀତ ସନ୍ଧ୍ୟାର ଲୁଚକାଳି ଖେଳ। କେବଳ ସେଇ ଛିଣ୍ଡା ସ୍ମୃତି ଆଉ କିଏ ମୁଠା ଅଭିମାନ ଛଡ଼ା କିଛି ନାହିଁ ହାତରେ। ଜାଣେ, ଠିକ୍ ଭାବରେ ଜାଣେ, ଅବହେଳିତ ବର୍ତ୍ତମାନ ଆଉ ଆଗକୁ ଅପେକ୍ଷା କରି ବସି ରହିଥିବା ବନ୍ଧିଆ ଭବିଷ୍ୟତ ହିଁ ତ ଏକମାତ୍ର ସାହାରା ଜୀବନ ଟିକେ ଜିଇଁବାକୁ। ଧନ୍ୟବାଦ।
1: ଆପଣଙ୍କର କବିତାର ଏବଂ ଆପଣଙ୍କର ଯେତେ ପ୍ରଶଂସା କରିବା ସେତେ କମ୍ ଭାଇ। ତେବେ ଆପଣଙ୍କର ଅନେକ କବିତା ପ୍ରକାଶିତ ହୋଇଛି ଯେପରି ଆପଣ କହୁଥିଲେ, ତେବେ ଆପଣଙ୍କର କବିତାର ଅନେକ ପାଠକ ମଧ୍ୟ ଥିବେ?
0: ଅଛନ୍ତି, ଅନେକ ଅଛନ୍ତି। ସେ ଭିତରୁ ମୋର ଶିକ୍ଷକମାନେ ବହୁତ, ମୋର ବନ୍ଧୁମାନେ ସମ୍ପର୍କୀୟମାନେ ବି ଅଛନ୍ତି। ମୋ ବାପା ମାଆ ମୋର ଶ୍ରେଷ୍ଠ ପାଠକ କହିଲେ କିଛି ଭୁଲ ହେବ ନାହିଁ। ତ ମୁଁ କହିବାକୁ ଚାହିଁବି କି ଗୋଟେ ଦିନର ଘଟଣା କ'ଣ ହେଇଛି କି, ମୁଁ ଜୁନାଗଡ଼ରେ ପୁରୁଣା ବସ୍ଷ୍ଟାଣ୍ଡରେ ଗୋଟେ ଥର ମେଡ଼ିସିନ୍ କିଣୁଥିଲି। ସେତେବେଳେ ମେଡ଼ିସିନ୍ କିଣିକି ମୁଁ ଗାଡ଼ିରେ ବସିଛି କି ନାହିଁ, ଜଣେ ଲୋକ ମୋତେ ରହିଲେ, ଆରେ ଦିନେଶ ଭାଇ। ମୁଁ କିଏ କେଉଁଠୁ ଶବ୍ଦ ଆସିଲା ମୁଁ ଜାଣିପାରିଲିନି, ପଛକୁ ଦେଖିଲି ଜଣେ ଲୋକଟା ମୋତେ ଅଟକାଉଥିଲେ। ମୁଁ ତାଙ୍କ ପାଖକୁ ଗଲି, ଆପଣ ଦିନେଶ ଭାଇ ନା? ହଁ, ଦିନେଶ ମେହେର ବାଳା କି? ହଁ, ଜାଣିଛି ଆପଣ ଦିନେଶ ମେହେର, ବହୁତ ଥର ତମ କବିତା ପଢ଼ିଛି। ତ ମୋତେ ବହୁତ ଖୁସି ଲାଗିଲା କି ମୋର ଜଣେ ପାଠକ ମୋତେ ଅଟକେଇଥିଲେ। ଆଉ କିସିଙ୍ଗା ଯାଇଥିଲି, କିସିଙ୍ଗାରେ ବି ଜଣେ ବହୁତ ଥର ତମକୁ ଅପତ୍ରିକାରେ ବି ମଧ୍ୟ ପଢ଼ିଛି। ତ
1: ଗୋଟିଏ ନିଆର ଅନୁଭୂତି ଥିଲା ସତରେ। ତେବେ ଆପଣ ନିଜର ପାଠକମାନଙ୍କ ଠାରୁ କ'ଣ ଆଶା କରନ୍ତି?
0: ମୁଁ ଆଶା କରେ ମୋର ପାଠକମାନେ ମୋ କବିତା ପଢ଼ନ୍ତୁ, ମୋ କବିତା କାହିଁକି ସବୁ କବିତା ପଢ଼ନ୍ତୁ, ଆଉ କବିତାର ମର୍ମଟା କବିତାର ଉଦ୍ଦେଶ୍ୟଟା ସେମାନେ ବୁଝିପାରନ୍ତୁ। ଆଉ ଯଦି ସେ କବିତା ଏବେ ଗୋଟିଏ ଲେଖା ଯଦି କେଉଁ ପତ୍ରିକାରେ ପ୍ରକାଶିତ ହେଉଛି, ସେ ଗୋଟିଏ ଆକ୍ସନ୍ ବଦଳରେ ରିଆକ୍ସନ୍ଟା ଥାଏ, ତ ସେ କବିତାର ତାକୁ ହୁଏତ ସମାଲୋଚନା କରିପାରନ୍ତି ୟା ତ କବିତାକୁ ସଂଯୋଜନା କରିପାରନ୍ତି। ତ ମୁଁ ବିଭିନ୍ନ କମେଣ୍ଟ ତାଙ୍କଠାରୁ ଆଶା କରେ।
1: ତେବେ ଆପଣଙ୍କର ଆଉ ଗୋଟେ କବିତା ଶୁଣିବା ଭାଇ।
0: ହଁ, କବିତାର ଶୀର୍ଷକ ଥିଲା ବାପା। ଏବେ ବେଶ ଭଲକି ଜାଣିପାରିଛି ଫୁଲକଣ୍ଟାର ଦୋଛକିରେ ସାବଧାନ ହେଇ ବାଟ ଚାଲିବାଟା ଏତେ ସହଜ ନୁହେଁ ବୋଲି। ଦିନ ଥିଲା ଯେତେବେଳେ ସ୍ୱପ୍ନ ଦେଖୁଥିଲି ତମେ ଖ୍ରୀଷ୍ଟମାସ ରାତିର ସାଣ୍ଟା ସାଜି ସ୍ୱପ୍ନକୁ ତୁଲି ଆଣି ହାତ ମୁଠାରେ ଧରେଇ ଦେଉଥିଲ। ରାତି ଆକାଶର ମିଞ୍ଜି ମିଞ୍ଜି ତାରା ସବୁକୁ ଖଦ୍ୟୋତର ପରିଚୟ ଦେଇ ଆଖି ସାମ୍ନାରେ ହାଜିର କରେଇ ଦେଉଥିଲ। ଜୀବନର ବ୍ୟସ୍ତତା ଭିତରେ ବି ତମେ ରଜାଘର ଉଆସରୁ ତୋଳି ଆଣୁଥିଲ ଚମ୍ପା ଫୁଲ, କସ୍ତୁରୀ ମୃଗରୁ ମାଗି ଆଣୁଥିଲ ବାସ୍ନା ମୋ ଜୀବନ ମହକେଇବା ପାଇଁ। ସେତେବେଳେ ଭାବୁଥିଲି ସବୁକିଛି ସହଜ ହୋଇଥିବ, ଇଚ୍ଛା କଲା ମାତ୍ରକେ ଆହ୍ଲାଦିନର ଜିନ୍ ଭଳି ଆଖି ସାମ୍ନାରେ ପହଞ୍ଚେଇ ଦେଉଥିବ ଯେତେକ ସବୁ କାମନା। କିଏ ଜଣେ ତ ଥିବ ଜିନ୍ଟିଏ, ସତରେ ମୁଁ କିଡ଼େ ବୋକା ନଥିଲି କହିଲ, ହେଲେ ଆଜି ଠିକ୍ ବୁଝିପାରୁଛି ଜୀବନଟା ସେତେ ସହଜିଆ ନୁହେଁ। ସି ବିଚ୍ରେ ଗଢ଼ିଥିବା ବାଲିଘର ଭଳି ବେଲେ ବେଲେ ଭାଙ୍ଗିଯାଏ ମନ, ଗୁମ୍ ହେଇ ବସିଯାଏ ଅନ୍ତରାତ୍ମା, ହଜିଯାଏ ଆତ୍ମୀୟତା, ମୁଠାଏ ବିଶ୍ୱାସ କେଉଁଠି ପାଏ ନା। ତମେ ବେଲେ ବେଲେ ତାଗିଦ କରି ଦ୍ୱିପଦ ଶୁଣେଇ ଦିଅ, ଖାଲିଟାରେ ଏ ଆଖିରୁ ଧାରି ଲୁହ ଝରିଯାଏ। ସେତେବେଳେ ଭାବେ ତମେ ଆଉ ଆଗ ପରି ନାହଁ, ତମେ ବଦଳିଗଲଣି, ତମେ ଆଉ ସାଣ୍ଟା ହେଇନାହ, ମୋତେ ଆଉ ଭଲ ପାଉନ। ମୁଁ ଫେରିବାକୁ ଚାହେଁ ସେହି ଅତୀତ ସବୁକୁ ଯେଉଁଠି ତମେ ମୋ ଜୀବନର ସାଣ୍ଟା ସାଜି ମୋ ଆଗରେ କାମନା ସବୁକୁ ଥୋଇ ଦେଉଥିଲ। ଏବେ ବି ମନେ ପକାଏ ସେଇ ଅତୀତ, କିନ୍ତୁ ଭୁଲ ଭାବେ ହୁଏତ ମୁଁ ଅଭିଜ୍ଞତାହୀନ ଜୀବନ ରାସ୍ତାର ଗୋଟେ ପଥିକ, ବାଟ ଘାଟ କିଛି ଜାଣିନି। ତମେ ତ ବାଟ ଚାଲି ଚାଲି ଏବେ ଜୀବନର ମଧ୍ୟାହ୍ନରେ, ମୁଁ ଅବା କେମିତି ଜିତିପାରିବି ତମ ଅନୁଭୂତି ସବୁକୁ, ତମ ଅନୁଭୂତି ସବୁକୁ।
1: ଭାଇ, ଭବିଷ୍ୟତରେ ଆପଣ କର୍ମ ନିଯୁକ୍ତି କ୍ଷେତ୍ରରେ ଯୋଗ ଦେବେ, ସେତେବେଳେ ଆପଣ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସାହିତ୍ୟକୁ କେଉଁଠି ରଖିବେ ବୋଲି ଭାବିଛନ୍ତି?
0: ମୋର ଭବିଷ୍ୟତର କଥା ଯଦି କହିବି, ଯେଉଁଠି ମୁଁ ଯେଉଁଠି ନିଯୁକ୍ତିରତ ହୋଇଥାଏ କି ଯାହା ବି କରେ, କିନ୍ତୁ ସାହିତ୍ୟଟା ସବୁବେଳେ ହୃଦୟରେ ଥିବ। କାରଣ ସାହିତ୍ୟ ହେଉଛି ଜୀବନ ଜିଇଁବାର ଗୋଟେ ଶୈଳୀ, ସାହିତ୍ୟ ବିନା ଜୀବନ ଅଧୁରା। ସାହିତ୍ୟ କୁ କହନ୍ତି ସାଧନା କରାଯାଏ, ହଁ ସାଧନା ତ କରାଯାଏ, କିନ୍ତୁ ଆମ କଥାରେ ହିଁ ସାହିତ୍ୟ। ଯେତେବେଳେ ଆମେ

0: ପ୍ରଥମ ଯେତେବେଳେ ଜନ୍ମ ନଉ, ଜନ୍ମ ନେଇକି କଥା କହିବା ଶିଖୁ, ମା ଶବ୍ଦଟା ସାହିତ୍ୟରୁ ହିଁ ଆରମ୍ଭ ହୋଇଥାଏ।
1: ତେବେ ଭାଇ, ଆଜି ତ ସମୟ ହୋଇଗଲାଣି, ସାକ୍ଷାତକାରକୁ ଏଇଠି ରଖିବା। ଆମର ଆଶା, ଆମର ଭଗବାନଙ୍କ ଠାରେ ପ୍ରାର୍ଥନା ଯେ ଆପଣଙ୍କର ଚଲାପଥ ଆହୁରି କୁସୁମିତ ହେଉ। ତେବେ ଏହି କାମନା ସହ ରହୁଛୁ ଭାଇ, ନମସ୍କାର।
0: ନମସ୍କାର, ଧନ୍ୟବାଦ।

ଯୁବବନ୍ଧୁ ସାହିତ୍ୟ କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ, ବରଂ ସମଗ୍ର ସମାଜକୁ ମଧ୍ୟ ଆକୃଷ୍ଟ କରିଥାଏ। ଲୋକଙ୍କୁ ସାମାଜିକ ପରିବର୍ତ୍ତନ ଆଡ଼କୁ ପ୍ରେରଣା ଏବଂ ଉତ୍ସାହିତ କରିବାର ଶକ୍ତି ରହିଛି ଏହି ସାହିତ୍ୟ ପାଖରେ, ଏବଂ ଏହି ସାହିତ୍ୟ ମାନବ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ସାହିତ୍ୟ ଯେପରି ଭାବରେ ମାନବ ସଂସ୍କୃତିକୁ ଆଜି ପର୍ଯ୍ୟନ୍ତ ପଥ ପ୍ରଦର୍ଶନ କରିଆସିଛି, ସେହିପରି ପଥ ପ୍ରଦର୍ଶକ ଜଣେ ହେଉଛନ୍ତି ଆମ ଶିକ୍ଷକ। ଜୀବନର କଠିନ ରାସ୍ତାରେ ଆମେ ଯେତେବେଳେ ଦିଗଭ୍ରଷ୍ଟ ହୋଇପଡ଼ୁ, ସେତେବେଳେ ଆମ ହାତ ଧରି ସଠିକ୍ ପଥ ଦେଖାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଆମ ଶିକ୍ଷକ। ଆଜି ହେଉଛି ସେହି ମାର୍ଗଦର୍ଶକମାନଙ୍କୁ ସମ୍ମାନ ଜଣାଇବାର ଦିନ, ବିଶ୍ୱ ଶିକ୍ଷକ ଦିବସ। ଭାରତରେ ଆମେ ସେପ୍ଟେମ୍ବର ମାସ 5 ତାରିଖରେ ଜାତୀୟ ଶିକ୍ଷକ ଦିବସ ପାଳନ କରୁଥିବା ବେଳେ ଆଜି ହେଉଛି ବିଶ୍ୱ ଶିକ୍ଷକ ଦିବସ। 1966 ଆଜିର ଦିନରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ୟୁନେସ୍କୋ ମିଳିତ ଭାବେ ଶିକ୍ଷକମାନଙ୍କ ଅଧିକାର, ସେମାନଙ୍କର ଉପଯୁକ୍ତ ତାଲିମ ଏବଂ କାର୍ଯ୍ୟକ୍ଷେତ୍ରର ସୁରକ୍ଷା ଉପରେ ଏକ ଯୁଗାନ୍ତକାରୀ ସୁପାରିଶ ଗ୍ରହଣ କରିଥିଲେ। ତାହାରି ସ୍ମୃତିରେ 1994 ପ୍ରତିବର୍ଷ ବିଶ୍ୱବ୍ୟାପୀ ବିଶ୍ୱ ଶିକ୍ଷକ ଦିବସଟି ପାଳିତ ହୋଇ ଆସୁଛି। ଏହି ଦିବସର ମୂଳ ଲକ୍ଷ୍ୟ କେବଳ ଧନ୍ୟବାଦ ଜଣାଇବା ନୁହେଁ, ବରଂ ଶିକ୍ଷାଦାନ କ୍ଷେତ୍ରରେ ଥିବା ଅଭାବ ଅସୁବିଧାକୁ ବୁଝିବା ଏବଂ ଶିକ୍ଷକମାନଙ୍କୁ ଏକ ସୁରକ୍ଷିତ ତଥା ସମ୍ମାନଜନକ ପରିବେଶ ଯୋଗାଇ ଦେବା। କାରଣ ଜଣେ ଶିକ୍ଷକ କେବଳ ବହି ପଢ଼ାନ୍ତି ନାହିଁ, ବରଂ ଜୀବନ ବଞ୍ଚିବାର କଳା ଓ ମୂଲ୍ୟବୋଧ ମଧ୍ୟ ଶିଖାଇଥାନ୍ତି। ଆକାଶବାଣୀ ପରିବାର ତରଫରୁ ସାରା ବିଶ୍ୱର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆଜିର ଏହି ବିଶେଷ ଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ଧନ୍ୟବାଦ ଜ୍ଞାପନ କରୁଛୁ। ଯୁବବନ୍ଧୁ, ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା। ହେଲେ ଆଜିର କାର୍ଯ୍ୟକ୍ରମ ତଥା ଯୁବକବି ଦିନେଶ ମେହେର ଭାଇଙ୍କ ସହ ସାକ୍ଷାତକାରଟି କିପରି ଲାଗିଲା ସେ ସମ୍ପର୍କରେ ମତାମତ ଲେଖି ଜଣାଇବା ପାଇଁ ଜମା ଭୁଲିବେନି। ମତାମତ ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ, ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ, 8895994143। ପୁଣି ଥରେ କହି ରଖୁଛୁ, 8895994143। ଆଜିର ଏହି ସାହିତ୍ୟାନ ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଥିଲି ରଚିତା ମେହେର। ପୁଣି କଥାବାର୍ତ୍ତା ହେବା ସାହିତ୍ୟାୟନର ଆଉ ଗୋଟିଏ ନୂଆ ଅଧ୍ୟାୟରେ, ଜଣେ ନୂଆ ଅତିଥି, ଗୋଟିଏ ନୂଆ ଅନୁଭୂତି ଏବଂ କିଛି ସୁମଧୁର ସଙ୍ଗୀତ ସାଥିରେ। ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ଆପଣ ସମସ୍ତଙ୍କ ଶୁଭମନାସୀ ଆଜି ପାଇଁ ରହୁଛି। ନମସ୍କାର।

ପ୍ରଚାରକଲୁ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏ ବିଶେଷ ସୂଚନା। ଆସନ୍ତା 6 ତାରିଖ ମଙ୍ଗଳବାର ଦିନ 1:20 ଶକ୍ତିରୂପା କାର୍ଯ୍ୟକ୍ରମରେ ହେଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟବସ୍ତୁ ରହିଛି ପିତାଶୟରେ ପଥରୀ ରୋଗର ଲକ୍ଷଣ, କାରଣ ଏବଂ ଉପଚାର। ବିଶେଷଜ୍ଞ ରହିବେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ଷ୍ଟୁଡ଼ିଓରେ ଉପସ୍ଥିତ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଇପାରିବେ। ଫୋନ୍ ନମ୍ବର ହେଲା 06670295623। ଆଉ ଗୋଟିଏ ନମ୍ବର ହେଲା 06670295628। ସୂଚନାଟି ଏତିକିରେ ଶେଷ ହେଲା।

ସହିତ ପରଭେଜ୍, ଏଥିରେ ଶୁଣିବେ ରାଗ ଝିଞ୍ଝୋଟି। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।

ଆକାଶବାଣୀ ଭବାନୀ ପାଟଣା ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏହି ବିଶେଷ ସୂଚନା। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ମଙ୍ଗଳବାର 6 ତାରିଖ ସକାଳ 8:30 ପୀଠ ପରିକ୍ରମାରେ ଶୁଣିବେ ଆକାଶବାଣୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଘଟଗାଁ ମା ତାରିଣୀ, ପ୍ରଯୋଜନା ଜୟରାମ ମୁଣ୍ଡା। 7 ତାରିଖ ବୁଧବାର ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସମଲେଶ୍ୱରୀ, ପ୍ରଯୋଜନା ମୁରଲୀଧର ପଣ୍ଡା। 8 ତାରିଖ ଗୁରୁବାର ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ପାଟଣେଶ୍ୱରୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି। 9 ତାରିଖ ଶୁକ୍ରବାର ଦିନ ସକାଳ 8:30 ପୀଠ ପରିକ୍ରମାରେ ଶୁଣିପାରିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃପାମୟୀ ମା ତାରା ତାରିଣୀ, ପ୍ରଯୋଜନା ହୃଷିକେଶ ପଣ୍ଡା। 10 ତାରିଖ ଶନିବାର ଦିନ ଶୁଣିପାରିବେ ପୀଠ ପରିକ୍ରମାରେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବିମଳା, ପ୍ରଯୋଜନା ଅଜିତ ଦାସ। 11 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବିରଜା, ଶୁଣିପାରିବେ ପୀଠକ୍ରମିକ ପରିକ୍ରମାରେ ସକାଳ 8:30, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 12 ତାରିଖ ସୋମବାର ଦିନ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଣ୍ଟା ବାଉଁଶୁଣୀ ପୀଠ, ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। 13 ତାରିଖ ମଙ୍ଗଳବାର ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା। 14 ତାରିଖ ବୁଧବାର ସକାଳ 8:30 ପୀଠ ପରିକ୍ରମାରେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ତାରିଖ ଗୁରୁବାର ଆକାଶବାଣୀ ଜରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର। 16 ତାରିଖ ଶୁକ୍ରବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଗବତୀ, ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। 17 ତାରିଖ ଶନିବାର ଦିନ ଶୁଣିପାରିବେ ପୀଠ ପରିକ୍ରମାରେ ସକାଳ 8:30 ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଝଙ୍କଡ଼ର ମା ସାରଳା, ପ୍ରଯୋଜନା ଲଳିତ କାନୁନଗୋ। 18 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଟକ ଚଣ୍ଡୀ, ପ୍ରଯୋଜନା ସୁମିତ୍ରା ମହାପାତ୍ର। 19 ତାରିଖ ସୋମବାର ଶୁଣିପାରିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପୀଠ ପରିକ୍ରମା, ଏଥିରେ ଶୁଣିବେ ମା ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ। 20 ତାରିଖ ମଙ୍ଗଳବାର ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଟମଙ୍ଗଳା, ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। 21 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଜୟର ପର୍ବ ବିଜୟା ଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଶୁଣୁଥିଲେ ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ପୀଠ ପରିକ୍ରମା। ଶୁଣନ୍ତୁ ଏହି ସୂଚନା। ଆସନ୍ତା 6 ତାରିଖ ମଙ୍ଗଳବାର ଦିନ 1:20 ଶକ୍ତିରୂପା କାର୍ଯ୍ୟକ୍ରମରେ

ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟବସ୍ତୁ ରହିଛି ପିତାଶୟରେ ପଥରୀ ରୋଗର ଲକ୍ଷଣ, କାରଣ ଏବଂ ଉପଚାର। ବିଶେଷଜ୍ଞ ରହିବେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ଷ୍ଟୁଡିଓରେ ଉପସ୍ଥିତ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଇପାରିବେ। ଫୋନ୍ ନମ୍ବର ହେଲା 0667029563, ଆଉ ଗୋଟିଏ ନମ୍ବର ହେଲା 0667029568। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନମସ୍କାର ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ଯୁବାବସ୍ଥା ମାନେ ନୂଆ ସ୍ୱପ୍ନ, ନୂଆ ଲକ୍ଷ୍ୟ ଆଉ ନିଜ ପାଇଁ ଗୋଟିଏ ନୂଆ ପରିଚୟ ଗଢ଼ିବାର ସମୟ। ଆଜିର ଯୁବପିଢ଼ି କ୍ୟାରିୟରକୁ ନେଇ ବେଶ ସଚେତନ, ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜ ଭବିଷ୍ୟତ ଗଢ଼ୁଛନ୍ତି। ତେବେ ଏମିତି ଏକ କ୍ଷେତ୍ର ରହିଛି ଯେଉଁଠି ନିଜ କ୍ୟାରିୟର ସହିତ ଦେଶ ସେବାର ଗୌରବ ମଧ୍ୟ ମିଳିଥାଏ, ତାହା ହେଉଛି ଭାରତୀୟ ବାୟୁସେନା। ଆକାଶମାର୍ଗରେ ଦେଶର ସୁରକ୍ଷା କରୁଥିବା ବୀର ଯବାନଙ୍କ ପଛରେ ରହିଛି କଠୋର ପ୍ରଶିକ୍ଷଣ, ଶୃଙ୍ଖଳା, ଅସୀମ ପରିଶ୍ରମ ଏବଂ ଆଧୁନିକ ପ୍ରଯୁକ୍ତିର ସଠିକ୍ ବ୍ୟବହାର। ଆଜିର ଟେକ୍ନୋଲୋଜି ଯୁଗରେ ବାୟୁସେନା ନୂଆ ନୂଆ ପ୍ରଯୁକ୍ତି ସହ ନିଜକୁ ଆହୁରି ସଶକ୍ତ କରୁଛି। ତେଣୁ ଏହା କେବଳ ଆକାଶରେ ଉଡ଼ିବାର ସ୍ୱପ୍ନ ନୁହେଁ, ବରଂ ଜ୍ଞାନ, ଦକ୍ଷତା, ସାହସ ଓ ଦେଶ ପ୍ରତି ଦାୟିତ୍ୱକୁ ଏକାଠି କରିବାର ଏକ ସୁଯୋଗ। ତେବେ ଶ୍ରୋତାବନ୍ଧୁ, ଅକ୍ଟୋବର ମାସ 8 ତାରିଖରେ ଆମେ ପାଳନ କରିବାକୁ ଯାଉଛୁ ଭାରତୀୟ ବାୟୁସେନା ଦିବସ। ଏହି ଅବସରରେ ଆଲୋଚନାର ବିଷୟବସ୍ତୁ ରହିଛି ଭାରତୀୟ ବାୟୁସେନାରେ ଯୁବପିଢ଼ିର ଉଡ଼ାଣ। ତେବେ ଶ୍ରୋତାବନ୍ଧୁ, ଆମ ସହ ଟେଲିଫୋନ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ଅବସରପ୍ରାପ୍ତ ବାୟୁସେନା କମୋଡର ଶ୍ରୀ ନିରଞ୍ଜନ ପାଢ଼ୀ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ।
1: ସବୁ ଶ୍ରୋତାମାନଙ୍କୁ ମୋର ନମସ୍କାର।
0: ତେବେ ସାର୍, ଆମେ ପାଳନ କରିବାକୁ ଯାଉଛୁ ଭାରତୀୟ ବାୟୁସେନା ଦିବସ। ଏହି ବାୟୁସେନା ଦିବସର କ'ଣ ଗୁରୁତ୍ୱ ରହିଛି? ଏଥିସହିତ ଆମ ଦେଶ ସାମ୍ନା କରୁଥିବା ବିଭିନ୍ନ ପ୍ରକାରର ଆହ୍ୱାନକୁ ମୁକାବିଲା କରିବା ପାଇଁ ସେ ନିଜକୁ କେମିତି ପ୍ରସ୍ତୁତ କରୁଛି, ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧୁମାନଙ୍କୁ ସଂକ୍ଷିପ୍ତରେ କିଛି ଜଣାନ୍ତୁ।
1: 8 ଅକ୍ଟୋବର 1932 ମସିହାରେ ଭାରତୀୟ ବାୟୁସେନାର ଜନ୍ମ ହୋଇଥିଲା। ସେତେବେଳେ ଭାରତ ସ୍ୱାଧୀନ ହୋଇନଥିଲା, ସେହି ସମୟରେ ତାକୁ ରୟାଲ ଇଣ୍ଡିଆନ ଏୟାରଫୋର୍ସ ନାମରେ ନାମିତ କରାଯାଇଥିଲା। ସେହିଦିନ 4 ୱାପିଟି ଏୟାରକ୍ରାଫ୍ଟ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଆଉ ସେହି ଦିନଟାକୁ ସେଥିପାଇଁ ଭାରତୀୟ ବାୟୁସେନା ଦିବସ ହିସାବରେ ପାଳନ କରାଯାଏ। ଭାରତୀୟ ବାୟୁସେନା ଭାରତୀୟ ସୀମାର ଯୋଉ ଆକାଶକୁ ପ୍ରତିରକ୍ଷା ପ୍ରଦାନ କରୁଛି। 1971 ମସିହାରେ ବାଂଲାଦେଶର ଜନ୍ମ, ସେ ଭାରତୀୟ ବାୟୁସେନାରେ ଯୋଉ ଉପଲବ୍ଧି ସେଟା ବିଶ୍ୱବିଦିତ ଏବଂ ଭାରତୀୟ ବାୟୁସେନା ସବୁବେଳେ ସତତଃ ପ୍ରସ୍ତୁତ ଅଛି। ଆଉ ସେଇଟା ଅଳ୍ପ କିଛି ଦିନ ତଳେ ଅର୍ଥାତ 7-8 May 2025 ଅପରେସନ ସିନ୍ଦୁର ମାଧ୍ୟମରେ ବି ଆପଣମାନେ ଅବଗତ ଥିବେ, ସେ ଆପଣମାନଙ୍କୁ ଜଣାଇ ଦିଆଯାଇଥିଲା ଯେ ଭାରତୀୟ ବାୟୁସେନାର ଶକ୍ତି କେତେ। ଏ ଦୃଷ୍ଟିରୁ ଦେଖିଲେ ଭାରତୀୟ ବାୟୁସେନା 4 ଜାହାଜରୁ ସୃଷ୍ଟି ହେଇ ଆଜି ବହୁତ ବଡ଼ 4th largest ଏୟାରଫୋର୍ସରେ ପରିଣତ ହେଇଛି। ଆଉ ଶକ୍ତି ହିସାବରେ ହିସାବ କଲେ ଗ୍ଲୋବାଲ ଏୟାରଫୋର୍ସ ଇଣ୍ଡେକ୍ସରେ ବର୍ତ୍ତମାନ ଭାରତର ପୋଜିସନ ବହୁତ ରିଚ୍, ବହୁତ ଫ୍ରୁଟଫୁଲ, ବହୁତ ସକ୍ସେସଫୁଲ। ଆମର ଭାରତୀୟ ବାୟୁସେନାରେ ଆମର ଭାରତର ଯୋଉ ଶତ୍ରୁମାନେ ଆପଣମାନେ ଜାଣିଛନ୍ତି, ଆମର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ଅଛନ୍ତି, ନର୍ଥର୍ଣ୍ଣ ଫ୍ରଣ୍ଟରେ ଅଛନ୍ତି ଏବଂ ଆମର ଇଷ୍ଟର୍ଣ୍ଣ ଫ୍ରଣ୍ଟରେ ବି ଗୋଟେ ନୂଆ ଫୋର୍ସ ମୁଣ୍ଡ ଉଠାଉଛି। ତେଣୁ ଆମେ ସବୁବେଳେ ପାଇଁ 2-front ୱାର୍ ପାଇଁ ପ୍ରିପେୟାର ହେଉଛୁ। 2-front ତା ପାଇଁ ବି ସତତ ପ୍ରସ୍ତୁତ ରହିବା ଦରକାର। କିନ୍ତୁ ଆପଣମାନଙ୍କୁ କହି ରଖିବା ପାଇଁ ଚାହୁଁଛି, ଭାରତ ବାୟୁସେନାରେ ଯେତିକି ସ୍କ୍ୱାଡ୍ରନ୍ ରହିବା କଥା ତାଠୁ ବର୍ତ୍ତମାନ କିଛି ବହୁତ ପରିମାଣରେ ଯୁଦ୍ଧ ଜାହାଜର ରିକ୍ୱାୟାରମେଣ୍ଟ ଅଛି, କିନ୍ତୁ ପୁରା ହେଇପାରୁନାହିଁ। ତା ଛଡ଼ା ଆପଣମାନେ ଦେଖୁଥିବେ ଚାଲିଛି କେନ୍ଦ୍ରରେ ଇରାନର ଯୋଉ ଡ୍ରୋନ୍ ଆକ୍ରମଣ ବା ଡ୍ରୋନ୍ ୱାର୍ଫେୟାର୍ରେ ଇରାନ ବହୁତ ସକ୍ଷମ ହେଇଛି। ସେଇଟା କହୁଛନ୍ତି ଏସିମେଟ୍ରିକ

0: ୱାରଫେୟାର, ତେଣୁ ଭାରତ ମଧ୍ୟ ଏସିମେଟ୍ରିକ୍ ୱାରଫେୟାରକୁ ପ୍ରତିହତ କରିବା ପାଇଁ ତୟାର ଅଛି। LCA ଏୟାରକ୍ରାଫ୍ଟ, ତେଜସ୍ ଏୟାରକ୍ରାଫ୍ଟ, ଇଣ୍ଡିଜିନସ୍ ଏୟାରକ୍ରାଫ୍ଟ ଭାରତରେ ଡେଭଲପମେଣ୍ଟ ହେଇଛି ଟେକ୍ନୋଲୋଜି। ସେଇ ଫୋର୍ଥ ଜେନେରେସନ୍ ଏୟାରକ୍ରାଫ୍ଟ ଭାରତୀୟ ବାୟୁସେନାରେ ଗୋଟେ ମେଜର ସୋର୍ସ ବନିବ। ତା ଛଡ଼ା ଆମେ ନୂଆ ନୂଆ ଏୟାରକ୍ରାଫ୍ଟ ବା ଫିଫ୍ଥ ଜେନେରେସନ୍ ଏୟାରକ୍ରାଫ୍ଟ ଓ ସିକ୍ସ ଜେନେରେସନ୍ ଏୟାରକ୍ରାଫ୍ଟ ପାଇଁ ଆମର ଆଶାବାଦୀ ଅଛୁ। ଆଉ ଆଡ଼ଭାନ୍ସ ମଲ୍ଟିରୋଲ୍ କମ୍ବାଟ ଏୟାରକ୍ରାଫ୍ଟ ଆମକା ପ୍ରୋଜେକ୍ଟ ବି ଆରମ୍ଭ ହେଇସାରିଲାଣି। ଆସନ୍ତା ଦଶ ବର୍ଷ ଭାରତୀୟ ବାୟୁସେନା ପାଇଁ ଇଣ୍ଡିଜିନସ୍ ଇକ୍ୱିପମେଣ୍ଟ ମାନୁଫ୍ୟାକ୍ଚରିଂ ପାଇଁ ବହୁତ ବଡ଼ ପଦକ୍ଷେପ ବୋଲି ମୋର ଅନୁମାନ ଅଛି।
1: ପରବର୍ତ୍ତୀ ପ୍ରଶ୍ନଟି ଆମ ଯୁବପିଢ଼ି ମାନଙ୍କ ପାଇଁ ରହିଛି। ଯୁବପିଢ଼ି ମାନେ କ୍ୟାରିୟର ପାଇଁ ଅନେକ ବିକଳ୍ପ ବାଛୁଛନ୍ତି, ଯେମିତିକି IIT NIT ଯେଉଁ ପିଲାମାନେ ସବୁ ବାହାରୁଛନ୍ତି ଶିକ୍ଷିତ ଯୁବକମାନେ, ସେମାନେ ବେଶୀ କରି କର୍ପୋରେଟ୍ ସେକ୍ଟର ବା ହାଇ ପେଇଂ ଜବ୍କୁ ବେଶୀ ପ୍ରିଫର କରୁଛନ୍ତି, କିନ୍ତୁ ଆମର ବେଶୀ ରିକ୍ୱାୟାରମେଣ୍ଟ ରହୁଛି ଆମ ଭାରତୀୟ ବାୟୁସେନାରେ। ତେବେ ଆମ ଯୁବପିଢ଼ିମାନଙ୍କୁ କିପରି ଭାବରେ ଆପଣ ଆହ୍ୱାନ କରିବେ ଯେମିତିକି ଆମ ଭାରତୀୟ ବାୟୁସେନାରେ ଯୋଗ ଦେବା ପାଇଁ ସେମାନେ ଅଧିକ ଆଗ୍ରହୀ ହେବେ?
0: ମୁଁ ଆପଣଙ୍କୁ ଗୋଟେ ଷ୍ଟାଟିଷ୍ଟିକ୍ସ ଦେବା ପାଇଁ ଚାହୁଁଛି। ଭାରତୀୟ ବାୟୁସେନା ବର୍ଷରେ ଦୁଇଥର ଆଫକ୍ୟାଟ୍ ଏଣ୍ଟ୍ରାନ୍ସ ଏକ୍ସାମିନେସନ୍ ତାଙ୍କ ଅଫିସର୍ସ ମାନଙ୍କ ପାଇଁ କରନ୍ତି, ଆଉ ଟାର୍ ଏକ୍ସାମିନେସନ୍ ଯବାନ ମାନଙ୍କ ପାଇଁ କରନ୍ତି। ତେଣୁ ଏଇ ଆଫକ୍ୟାଟ୍ ଏକ୍ସାମିନେସନ୍ରେ ଅଫିସର୍ସ ମାନଙ୍କ ପାଇଁ ଗୋଟେ ଆପଣଙ୍କୁ ଷ୍ଟାଟିଷ୍ଟିକ୍ସ ଦେବି। ପ୍ରତ୍ୟେକ ଏକ୍ସାମିନ୍ ପାଇଁ 1.5 ଲକ୍ଷରୁ 3 ଲକ୍ଷ ଆପ୍ଲିକେସନ୍ ଆସିଥାଏ। ତେଣୁ ଗୋଟେ ବର୍ଷରେ ପାଖାପାଖି 2 ଏକ୍ସାମିନେସନ୍ ପାଇଁ 4 ଲକ୍ଷରୁ 6 ଲକ୍ଷ ଆପ୍ଲିକେସନ୍ ଆସିଥାଏ, ଆଉ ସେଥିରୁ 4 ଲକ୍ଷ ପିଲା ପରୀକ୍ଷା ଦେଇଥାନ୍ତି, ଆଉ ସେଥିରୁ ମାତ୍ର 350 ରୁ 450 ଅଫିସର ସିଲେକ୍ସନ୍ ହୁଅନ୍ତି। ତେଣୁ ଏଥିରୁ ଜାଣିପାରୁଥିବେ ଆମର ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଯୁବପିଢ଼ିଙ୍କର ସଂଖ୍ୟାରେ କିଛି କମି ନାହିଁ, କିନ୍ତୁ 4 ଲକ୍ଷରୁ ଯଦି ମାତ୍ର 400 କ୍ୟାଣ୍ଡିଡେଟ୍ ଅଫିସର ବଞ୍ଚନ୍ତି ତାମାନେ 0.1%। ସେଇ ଦୃଷ୍ଟିରୁ ଦେଖିଲେ ଆମର କ୍ୱାଣ୍ଟିଟିରେ କିଛି ପ୍ରୋବ୍ଲେମ୍ ନାହିଁ, କ୍ୱାଣ୍ଟିଟି ତ ବହୁତ ଲୋକ ଆସୁଛନ୍ତି, କିନ୍ତୁ ଆମକୁ କ୍ୱାଲିଟି ବି ଦରକାର। କ୍ୱାଲିଟି କ'ଣ ପାଇଁ? କାରଣ ଭାରତୀୟ ବାୟୁସେନାରେ ସବୁଠୁ ଟେକ୍ନୋଲୋଜିକାଲି ସୁପିରିୟର ଏୟାରକ୍ରାଫ୍ଟ, ଟେକ୍ନୋଲୋଜିକାଲି ସୁପିରିୟର ରଡାର, ଟେକ୍ନୋଲୋଜିକାଲି ସୁପିରିୟର ମିସାଇଲ୍ସ ସେଗୁଡ଼ା ସବୁ ବ୍ୟବହାର କରାଯାଉଛି। ତାପରେ ବହୁତ ହାଇ ଏଣ୍ଡ ଟେକ୍ନୋଲୋଜି ଯେଉଁଥିରେ ନେଟୱାର୍କ ସେଣ୍ଟ୍ରିକ ୱାରଫେୟାର ଇଣ୍ଟିଗ୍ରେସନ୍ ରହୁଛି, ଯେଉଁଠି ପୁରା ଏଣ୍ଟାୟାର ଏୟାର ସିଚୁଏସନ୍ ପିକ୍ଚରକୁ ସ୍କ୍ରିନ୍ରେ ଦେଖିପାରିବେ, ସେଇଠୁ ଅପରେଟ୍ କରିପାରିବେ। ସେଇ ଦୃଷ୍ଟିରୁ ଦେଖିଲେ ଭାରତୀୟ ବାୟୁସେନାକୁ ଟେକ୍ନୋଲୋଜିକାଲି କେପେବୁଲ ମ୍ୟାନ୍ ପାୱାର ଦରକାର। IIT NIT ବା ଅନ୍ୟ ଯୋଉ ଗଭର୍ଣ୍ଣମେଣ୍ଟ ଇଞ୍ଜିନିୟରିଂ କଲେଜରୁ ଯୋଉ ଷ୍ଟୁଡେଣ୍ଟ ମାନେ ବାହାରୁଛନ୍ତି ତାଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରଲୋଭନ ଅଛି, କର୍ପୋରେଟ୍ ୱାର୍ଲଡରେ ପଶି ସେମାନେ ଭଲ ପଇସା ରୋଜଗାର କରିବେ। କିନ୍ତୁ ଇଣ୍ଡିଆନ ଏୟାରଫୋର୍ସ ଆପଣଙ୍କୁ ଗୋଟେ ଜୀବନ ଦେବ, ଯଦି ଆପଣଙ୍କୁ ଫୁଲ୍ ଟାଇମ୍ ବା ପରମାନେଣ୍ଟ କମିଶନ ନ ହେବା ପାଇଁ ଇଚ୍ଛା ଅଛି ତାହେଲେ ଦେଖନ୍ତୁ ଅଗ୍ନିବୀର ସ୍କିମ୍ରେ ଯାଆନ୍ତୁ ବା ସର୍ଟ ସର୍ଭିସ କମିଶନରେ ଯାଆନ୍ତୁ। ଯଦି ଏୟାରଫୋର୍ସ ଆପଣମାନଙ୍କୁ ଭଲ ନ ଲାଗିଲା ତାହେଲେ ଆପଣ ପୁଣି ଥରେ ଅପସନ୍ ଏକ୍ସରସାଇଜ୍ କରି ସେଠୁ ବାହାରକୁ ଆସିପାରିବେ। ତେଣୁ ଆପଣ ଦୁଇ ପ୍ରକାର ଜୀବନର ମହତ୍ତ୍ୱ ବୁଝିପାରିବେ, କୋଉଠି ଭାରତୀୟ ବାୟୁସେନାର ଅଫିସର ବନିବା ବା ଯବାନ ବନିବାର ମହତ୍ତ୍ୱ ବା ବାହାରେ ଆପଣଙ୍କର କର୍ପୋରେଟ୍ ୱାର୍ଲଡରେ କାମ କରିବାର ମହତ୍ତ୍ୱ। ସେଥିପାଇଁ ମୋର ଭାରତୀୟ ଯୁବପିଢ଼ିକୁ ଏହି ଆହ୍ୱାନ, ଗୋ ୱିଥ୍ ପଜିଟିଭ୍ ଫ୍ରେମ୍ ଅଫ୍ ମାଇଣ୍ଡ ଆଣ୍ଡ ଦେନ୍ ଏଚିଭ୍ ସକ୍ସେସ୍ ୱିଥ୍ ୟୋର୍ ଡେଡିକେସନ୍, ଡିଭୋସନ୍, ଡିସିପ୍ଲିନ୍ ଆଣ୍ଡ ଡିଟର୍ମିନେସନ୍।
1: ଭାରତୀୟ ବାୟୁସେନା ପ୍ରତି ଆପଣଙ୍କର ବହୁତ ଅବଦାନ ରହିଛି, ଆପଣଙ୍କର ଏହି ଯାତ୍ରା ଆଉ ଅଭିଜ୍ଞତାରୁ ଆମ ଯୁବପିଢ଼ିମାନଙ୍କୁ ଦେଶ ସେବା, ଶୃଙ୍ଖଳା ଆଉ ନିଜର ସ୍ୱପ୍ନ ପୂରା କରିବା ନେଇ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ଆପଣମାନେ ଶୁଣିଥିବେ ଗୋଟେ ଲାଲବାହାଦୁର ଶାସ୍ତ୍ରୀ ଯେତେବେଳେ ପ୍ରାଇମ୍ ମିନିଷ୍ଟର ହେଲେ ସେ କହିଥିଲେ ଜୟ ଯବାନ ଜୟ କିଷାନ, ଆଉ ମୋଦୀ ଆସିଲା ପରେ ମୋଦୀ କହିଲେ ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ। କେବଳ ଯବାନ ସିନା ଖାଦ୍ୟ ଉତ୍ପାଦନ କରିବ, କିନ୍ତୁ ଦେଶ ଯଦି ସୁରକ୍ଷିତ ନ ରହିବ ତାହେଲେ ଆମକୁ ଚାରି ତରଫରୁ ଯୋଉ ଆମର ଶତ୍ରୁମାନେ ଅଛନ୍ତି ଆମକୁ ଘେରିଯିବେ, ତେଣୁ ଆମେ ଉନ୍ନତ ହୋଇପାରିବ ନାହିଁ। ତେଣୁ ଜୟ ଯବାନର ନାରା ସେଇଥିପାଇଁ ମହତ୍ତ୍ୱପୂର୍ଣ୍ଣ ଯେ ଯବାନ ଦେଶକୁ ସୁରକ୍ଷିତ କରିବ, ସୁଦୃଢ଼ କରିବ, ଦେଶରେ ସୁରକ୍ଷା ରହିବ, ଶାନ୍ତି ରହିବ। ମୁଁ ଏଇଟା ଗ୍ୟାରେଣ୍ଟି ସହିତ କହିପାରୁଛି ଯେ ଭାରତୀୟ ବାୟୁସେନାରେ ଆପଣଙ୍କର ଯୋଉ ଏକ୍ସପିରିଏନ୍ସ ସେଟା ବହୁତ ବିବିଧ ଏକ୍ସପିରିଏନ୍ସ, ଏବଂ ସେଇ ଏକ୍ସପିରିଏନ୍ସଟା ଗେନ୍ କଲେ ଆପଣମାନଙ୍କର କରିୟର ଆଉ ଫ୍ୟୁଚର, ଆପଣଙ୍କର ଯୋଉ ନିଜର କରିୟରର ଯୋଉ ଭିଜନ ଆହୁରି ବ୍ରଡ୍ ହେଇଯିବ। ତାପରେ ଆପଣମାନେ ଏୟାରଫୋର୍ସ ବାହାରିବେ ସେତେବେଳେ ଆପଣ ଗୋଟେ ବହୁତ ଡିସିପ୍ଲିନ୍ ସୋଲ୍ଜର, ୟୁ ଲିଡିଂ ଏ ଡିସିପ୍ଲିନ୍ ଲାଇଫ୍ ଆଣ୍ଡ ହାଭିଂ ମଲ୍ଟିପୁଲ ସ୍କିଲ୍ ଲେଭେଲ୍ସ ଆଣ୍ଡ ମଲ୍ଟି ଡୋମେନ୍ ସ୍ପେଶାଲାଇଜେସନ୍ ଇନ୍ ୟୋର କରିୟର। ଆଣ୍ଡ ଆଇ ଏମ୍ ରିଏଲି ଥ୍ୟାଙ୍କଫୁଲ ଟୁ ଇଣ୍ଡିଆନ ଏୟାରଫୋର୍ସ ଟୁ ହେଭ୍ ପ୍ରୋଭାଇଡେଡ୍ ମି ଦିସ୍ ଅପରଚୁନିଟି ଫର 34 ଇୟର୍ସ। ଥ୍ୟାଙ୍କ ୟୁ। ଜୟ ହିନ୍ଦ ଆଣ୍ଡ ଜୟ ଭାରତ।
1: ସାର୍ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଆଶା କରୁଛି ଆପଣଙ୍କ ଅଭିଜ୍ଞତା

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ବାପା ଦିଅ 3000।
2: କାହିଁକି?

0: ମୋର ପକେଟ୍ ମନି।
1: ଆରେ ଏବେ ମାତ୍ର 2000 କ୍ୟାଶ ଅଛି।
0: ଆରେ ବାପା ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
1: ଆରେ ବା ମତେ ବି ଶିଖା, ନିଜର 1000 ନେଇଯା,
0: ତମ ମୋବାଇଲ ଦିଅ
1: ନେଇଯା।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଟି ନେଣ ଦେଣ।
4: କମ୍ ପ୍ରିମିୟମ ଜ୍ୟାଦା ବୋନସ ଅପନୋ କେ ଲିଏ ସବସେ ସହି RPLI। इससे बेहतर कुछ नहीं।
5: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ ଅନୁମୋଦନ କରାଯାଇ ନାହିଁ ବୋଲି ସ୍ପଷ୍ଟ କଲେ ସୁପ୍ରିମକୋର୍ଟ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ ଏବଂ ମସ୍ତିଷ୍କର ଅନୁଧ୍ୟାନ ଲାଗି ଭେଷଜ କ୍ଷେତ୍ରରେ 3 ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଦ୍ୱାରା ଅନୁମୋଦନ କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ବୋହନାଙ୍କ ଖଣ୍ଡପୀଠ ପରିବର୍ତ୍ତନର କାରଣ ଜାଣିବା ପାଇଁ ଆବଶ୍ୟକ ତଥ୍ୟ ମଗାଇଛନ୍ତି। ନିର୍ଦ୍ଧାରିତ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରାନଯାଇ ନିର୍ବାଚନ କମିଶନଙ୍କ ସଫ୍ଟୱେୟାର୍ରେ ଏଭଳି ପରିବର୍ତ୍ତନ କରାଯାଇଥିବା ନେଇ ମାମଲାରେ ଆବେଦନକାରୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିହାରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅବସରରେ ଗତ ମେ ମାସରେ ସୁପ୍ରିମକୋର୍ଟ ସଂଶୋଧିତ ଫର୍ମ 6କୁ ବୈଧ ବୋଲି ଘୋଷଣା କରିଥିବା ନିର୍ବାଚନ କମିଶନ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକାର୍ପଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚଳଚ୍ଚିତ୍ର କ୍ଷେତ୍ରର ବିକାଶ ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।
1: ବାଣିଜ୍ୟିକ କାର୍ଯ୍ୟ ଇଏ ଆରମ୍ଭ ହୋଇଥିଲା 1982 ମସିହା। କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଓ ବୈଷୟିକ କାର୍ଯ୍ୟରେ ନୂଆ ସମ୍ଭାବନା ସୃଷ୍ଟି ମଧ୍ୟ ହୋଇଥିଲା। ନୂଆ ନୂଆ ଆମର କିଛି ପ୍ରଡ୍ୟୁସର ବାହାରିକି ନୂଆ ଫିଲ୍ମକୁ ସମ୍ପ୍ରସାରିତ କରିବା ପାଇଁ ଅନେକ ଇଏ କାର୍ଯ୍ୟରେ ସମସ୍ତଙ୍କୁ ନିୟୋଜିତ କରିବା।
0: ପ୍ରାୟ 5 ବର୍ଷ ଧରି ଏହି ଷ୍ଟୁଡିଓର ପୁନରୁଦ୍ଧାର ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିଲା। ଆଧୁନିକ ଭିତ୍ତିଭୂମି, ଚଳଚ୍ଚିତ୍ର ନିର୍ମାଣ ପାଇଁ ସେଟ୍ ପ୍ରସ୍ତୁତି, ଅତ୍ୟାଧୁନିକ ଉପକରଣ ଆଦି ଷ୍ଟୁଡିଓରେ ସାମିଲ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହି ଷ୍ଟୁଡିଓ ଏକ ଆଧୁନିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଅନ୍ୟତମ କେନ୍ଦ୍ର ଭାବେ ପରିଚିତ ହେବ। ପ୍ରାୟ 22 ଏକର ପରିମିତ ଅଞ୍ଚଳରେ ଥିବା ଷ୍ଟୁଡିଓକୁ 164 କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ସୁବିଧା ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଧୁନିକୀକରଣ କରାଯାଇଛି। ଉଦ୍ଘାଟନୀ ସମାରୋହରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବିଧାୟକ, ଓଡ଼ିଆ ସିନେ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ରେ ମନ୍ତ୍ରୀ ଶ୍ରୀ ସିଂ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସେଠାରେ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଜାତୀୟ ମହିଳା କମିଶନ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମହିଳାଙ୍କ ଅଧିକାର ଓ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଏସ୍ ବର୍ମା କମିଟିର 2013 ମସିହା ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶାବଳୀରେ ଆପ୍ ଏବଂ ପରିବହନ କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ଉପଯୋଗକୁ ଗୁରୁତ୍ୱ ଦିଆଯାଇଛି। କମିଶନ ଅଧ୍ୟକ୍ଷ ବିଜୟା ରାହତକର ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ପାଇବ। ଷୋହଳ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଆମର ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହା କହିଛନ୍ତି। କଲେଜଗୁଡ଼ିକ ପକ୍ଷରୁ ଆସନ୍ତା ବୁଧବାର ଦିନ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। 9 ତାରିଖରେ ନାମାଙ୍କନ ପତ୍ର ଦାଖଲ, 10 ତାରିଖରେ ପ୍ରତ୍ୟାହାର, 14ରେ ୱାଇଆଇ ଷ୍ଟାଣ୍ଡ ଫର୍ ମିଟିଂ, 15 ତାରିଖରେ କ୍ୟାମ୍ପସ୍ ଭୋଟ୍ ଏବଂ ଏହାପରେ ଗଣତି ହୋଇ ଫଳାଫଳ ପ୍ରକାଶ।

0: ही दरकार प्रथमे चैंपियन सहित सेल्फी उठेबा आईडिया एठी पार्टी करबा चलो पिज्जा पार्टी ये चल तो कार्ड ओपन दे
1: मो कार्ड रो डिटेल्स मु निजे ही भरीबी आरबीआई कहे जे निजर पिन ओटीपी सीवीवी किंबा इंटरनेट बैंकिंग पासवर्ड कहा सहित शेयर करंतु नहीं ऑनलाइन बैंकिंग केवल निजर कंप्यूटर मोबाइल एवं सिक्योर नेटवर्क द्वारा करंतु
0: बाय गर्ल्स कुआडे जाउछु सुनी पारलुनी नो शेयरिंग
1: आरबीआई कहे सचेत होवंतु सतर्क रहंतु
2: राज्यर युवबर्गଙ୍କୁ ସବୁଜ ଶକ୍ତି ଓ ସୌର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦକ୍ଷ କରିବା ଲକ୍ଷ୍ୟ ନେଇ ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଏଥିପାଇଁ 1,48,00,000 ଟଙ୍କା ବିନିଯୋଗ କରିବ। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ପ୍ରତିବର୍ଷ ପ୍ରାୟ 300 ଯୁବକ ଯୁବତୀଙ୍କୁ ସବୁଜ ଶକ୍ତି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଶ୍ୱ ଦକ୍ଷତା କେନ୍ଦ୍ରର ଉନ୍ନତିକରଣ ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ତାଲିମ ସୁଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ସମ୍ପୂର୍ଣ୍ଣ ପ୍ରାୟୋଜିତ ଛାତ୍ରଙ୍କ ସଂଖ୍ୟା 60ରୁ 100କୁ ବୃଦ୍ଧି କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଭବିଷ୍ୟତରେ ବ୍ରହ୍ମପୁର ଏବଂ ସମ୍ବଲପୁରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶାଖା ପ୍ରତିଷ୍ଠା ପାଇଁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। 2026 ମସିହା ପାଇଁ ଭେଷଜ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମଣିଷର ମସ୍ତିଷ୍କର ଅନୁଧ୍ୟାନ ଲାଗି କାର୍ଲ ଡିସେରୋଥି ପିଟର ହେଗେନମାନ୍ନ ଏବଂ ଜର୍ଜ ନାଗେଲଙ୍କୁ ସେମାନଙ୍କ ଦ୍ୱାରା ଆବିଷ୍କୃତ ଅତ୍ୟାଧୁନିକ ଜ୍ଞାନକୌଶଳ ପଦ୍ଧତି ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ଷ୍ଟକହୋମ୍ ସ୍ଥିତ କାରୋଲିନ୍ସ୍କା ପ୍ରତିଷ୍ଠାନ ଦ୍ୱାରା ଏହା ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମସ୍ତିଷ୍କର ସ୍ମୃତିଶକ୍ତି ଭାବନା ଓ ବ୍ୟବହାରକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ଗବେଷକମାନେ ଅନେକ ଦିନରୁ ଚେଷ୍ଟା କରୁଥିଲେ। ତେବେ ନୋବେଲ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ଏହି ତିନି ବୈଜ୍ଞାନିକଙ୍କ ନୂତନ ପଦ୍ଧତି ଲାଇଟ୍ ଗେଟେଡ୍ ଆଇଏନ୍ ଚ୍ୟାନେଲ୍ସ ଆଣ୍ଡ ଅପ୍ଟୋଜେନେଟିକ୍ସ ମାଧ୍ୟମରେ ଏକ ସଚଳ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ କିଭଳି ସତେଜ ତଥା ନିଶ୍ଚିତ କରାଯାଇପାରିବ ସେ ସମ୍ପର୍କରେ ସୂଚନା ମିଳିପାରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହର ପୁରସ୍କାର 2026 କାର୍ଯ୍ୟକ୍ରମରେ ରାଜ୍ୟକୁ ପୁରସ୍କୃତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଏହି ସ୍ୱୀକୃତି ରାଜ୍ୟ ପାଇଁ ଗର୍ବର ବିଷୟ। ପ୍ରଶାସନିକ ଦକ୍ଷତା ବୃଦ୍ଧି ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ମଧ୍ୟରେ ଦୃଢ଼ ସମନ୍ୱୟ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ସ୍ୱଚ୍ଛ ଓ ଦକ୍ଷତା ସମ୍ପନ୍ନ କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଏହି ଯୋଜନା ଅଧୀନରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଷଷ୍ଠ ପର୍ଯ୍ୟାୟ ଅଭିଯାନ ଅନ୍ତର୍ଗତ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆକାଶବାଣୀ କଟକ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରର କର୍ମଚାରୀ ସ୍ୱଚ୍ଛତା ଶପଥ ଗ୍ରହଣ କରିବା ସହ ବିଭିନ୍ନ ପର୍ଯ୍ୟାୟରେ ଚାରାରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିବନ୍ଧ ବକ୍ତୃତା ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ସମୀକ୍ଷା କରିଛନ୍ତି। ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯାଇ ଶ୍ରୀ ପଣ୍ଡା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକ ପରେ ଶ୍ରୀ ପଣ୍ଡା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳ ପରିଦର୍ଶନ କରିବା ସହ ସେଠାରେ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ ଅନୁମୋଦନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ ଏବଂ ମସ୍ତିଷ୍କର ଅନୁଧ୍ୟାନ ଲାଗି

ମାଧ୍ୟମରେ ଶିକ୍ଷା ଓ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଆଦି ଅନ୍ତର୍ଭୁକ୍ତ। ଶିକ୍ଷା, ଉଦ୍ୟୋଗ ଓ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ନବସୃଜନ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା, ଅର୍ଥନୈତିକ ଅଭିବୃଦ୍ଧି ଓ ସହଯୋଗକୁ ଏହି ମିଶନ ପ୍ରୋତ୍ସାହନ ପ୍ରଦାନ କରୁଛି। ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ କ୍ଷମତାକୁ ଅଧିକ ବ୍ୟାପକ କରିବା ସହ ଏହି ମିଶନ ଅଧୀନରେ ଇକୋସିଷ୍ଟମ ଗଢ଼ି ତୋଳିବାକୁ ଭାରତର ନିରନ୍ତର ପ୍ରୟାସ ଜାରି ରହିଛି। ବିଭିନ୍ନ ଗବେଷଣା ସମ୍ପନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପୋଦ୍ୟୋଗ, ଷ୍ଟାର୍ଟଅପ୍ ଏବଂ ଘରୋଇ କ୍ଷେତ୍ରକୁ ଏକତ୍ର କରି ସରକାର ଉନ୍ନତ କମ୍ପ୍ୟୁଟିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ନବସୃଜନ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ଦେଶରେ ଏକ ସୁରକ୍ଷିତ, ନିରନ୍ତର ଏବଂ ଆତ୍ମନିର୍ଭରଶୀଳ ସୁପର କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରସ୍ତୁତ ହୋଇପାରିବ।

ବ୍ୟବସ୍ଥା ଦିଗେ ଗବେଷଣା ଲାଗି ତିନି ବୈଜ୍ଞାନିକଙ୍କୁ ଇ ବର୍ଷ ନୋବେଲ ପୁରସ୍କାର ଦେବାର୍କେ ନୋବେଲ ଆସେମ୍ବ୍ଲି ତରଫୁ ଘୋଷଣା କରାଯାଇଛି। ସମାଜ ଲାଗି ଶିକ୍ଷକମାନଙ୍କର ଅବଦାନ ଆର୍ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ସମ୍ମାନ ଜଣାବାର ଲାଗି ଏସାରା ପୃଥିନ ବିଶ୍ୱ ଶିକ୍ଷକ ଦିବସ ପାଲିତ ହେଉଛି। 1994 ଅକ୍ଟୋବର ମାସର 5 ତାରିଖନୁ ଫି ବଛର ବିଶ୍ୱ ଶିକ୍ଷକ ଦିବସ ପାଳନ କରବାର୍କେ ୟୁନେସ୍କୋ ତରଫୁ ଘୋଷଣା କରାଯାଇଥିଲା। ଇ ବଛର ଇ ଦିବସର ବାର୍ତ୍ତା ହେଉଛି ଶିକ୍ଷକମାନଙ୍କର ସଙ୍ଗେ ସହଯୋଗ, 60 ବର୍ଷର ବୃତ୍ତିଗତ ଜୀବନର ସୁରକ୍ଷା, ଆମର ଭବିଷ୍ୟତ ଗଠନ। ସେବା ସଂକଳ୍ପ ଅଭିଯାନ ଅଧୀନଥି ଏବେ 10 ତାରିଖ ସକାଳେ ସମ୍ବଲପୁର ଜିଲ୍ଲାନ ହେବାର୍କେ ଥିବା ସ୍ୱଚ୍ଛତା ଅଭିଯାନଥି ଜିଲ୍ଲାର ଫି ଲୋକ ସାମିଲ ହେବାର୍ ଲାଗି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍। ଗୋଟେ ଭିଡ଼ିଓ ବାର୍ତ୍ତା ଜରିଏ ଲକ୍ଷ୍ମୀ ପୁରାଣର ଦୃଷ୍ଟାନ୍ତ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ଯେନ ସ୍ୱଚ୍ଛତା ଥିସି ସେନ ମା ଲକ୍ଷ୍ମୀ ରହିସନ୍। ପୂଜ୍ୟ ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକେ ଖାଲି ନିଜର ଅଭ୍ୟାସ ନୁହେଁ, ସ୍ୱଚ୍ଛ ସମାଜ ଆର୍ ଉତ୍ତମ ଜୀବନର ମୂଳ ଆଧାର ଭାବେ ଦେଖୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ହିଁ ସେବା ବୋଲି ସବୁବେଳେ କହି ଆସୁଥିବାଟା ଶ୍ରୀ ପ୍ରଧାନ କହିଛନ୍। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ସୁନାବେଡ଼ା ପଞ୍ଚାୟତ ଢେକୁନପାଣି ୟୁପି ସ୍କୁଲ୍ର ଆଇନ ସହାୟତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ନବନୀତା ଦାସଙ୍କ ସହିତ ପ୍ରାଧିକରଣର ସଦସ୍ୟମାନେ ଉପସ୍ଥିତ ରହିକରି ଲୋକ ଭିନ୍ ଭିନ୍ ଆଇନ ବାବଦେ ସଚେତନ କରିଥିଲେ। ସେବା ସେତୁ ସଂକଳ୍ପ ଅଭିଯାନ ଅବସରରେ ନୂଆପଡ଼ା ପୁଲିସ ପଡ଼ିଆ ଇଣ୍ଡୋର ଷ୍ଟାଡିୟମ୍ର ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହୋଇଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ନେତୃତ୍ୱ ଦେଇ ଖେଳିଥିବା ଦଲ ଓର୍ମାସ ଉପ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଖେଳିଥିବା ଦଲକେ ହରେଇକରି ବିଜୟୀ ହୋଇଛନ୍। ସୁବର୍ଣ୍ଣପୁରର ନୂଆ ଜିଲ୍ଲାପାଳ ଭାବେ ଦେବାଶିଷ ସିଂ ଆଜି ଯୋଗ ଦେଇଛନ୍। ଭାରପ୍ରାପ୍ତ ଜିଲ୍ଲାପାଳଙ୍କଠାରୁ ଦାୟିତ୍ୱ ନେବାର ଉତ୍ତରୁ ସୁବର୍ଣ୍ଣପୁରର ସାମଗ୍ରିକ ବିକାଶକେ ପ୍ରାଥମିକତା ଦେବେ ବୋଲି ଶ୍ରୀ ସିଂ କହିଛନ୍। ଶେଷ ମୁଖିଆ ଖବର ଫେରଖାଏ। ଓଡ଼ିଆ ସିନେମାର ବିକାଶ ଲାଗି ଭୁବନେଶ୍ୱରର ଅତ୍ୟାଧୁନିକ କଳିଙ୍ଗ ଷ୍ଟୁଡିଓ କମ୍ପ୍ଲେକ୍ସକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଛାତ୍ର ସଂସଦ ନିର୍ବାଚନ ଲାଗି ରାଜ୍ୟ ସରକାରଙ୍କ ଘୋଷଣା, 15 ତାରିଖ ହେବା ଭୋଟ୍। ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାଥି ସଂସ୍କାରମୂଳକ ପଦକ୍ଷେପ ଲାଗି ଜାତୀୟ ସ୍ତରର ଓଡ଼ିଶା ପୁରସ୍କୃତ। ଆଉ ଭେଷଜ ବିଜ୍ଞାନ ଲାଗି ଆମେରିକା ଆର୍ ଜର୍ମାନୀର 3 ବୈଜ୍ଞାନିକଙ୍କୁ ମେଡିସିନ୍ ଲାଗି ନୋବେଲ ପୁରସ୍କାର ଘୋଷଣା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି 5 ବୁଝାମଣାପତ୍ର ସ୍ୱାକ୍ଷରିତ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଅନୁମୋଦନ କରିନାହାନ୍ତି, ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୋକ୍ତି। ସୁନାବେଡ଼ା ହାଲ୍ର 2000ତମ ଏରୋ ଇଞ୍ଜିନ୍ ହସ୍ତାନ୍ତର ପ୍ରକ୍ରିୟାରେ ଆସନ୍ତାକାଲି ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ଏବଂ 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ପାଇଁ 3 ବିଶେଷଜ୍ଞ ମନୋନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗି ପାର୍ମେଲାଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱିପକ୍ଷୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗମନାଗମନ କ୍ଷେତ୍ରରେ ଭାଗିଦାରୀ, ଉନ୍ନତ ଜ୍ଞାନକୌଶଳର ସହଯୋଗ, ନିର୍ଦ୍ଧାରିତ ଅଞ୍ଚଳରେ ଗତିଶୀଳତା ବ୍ୟବସ୍ଥା ଏବଂ ଭିତ୍ତିଭୂମିର ଉନ୍ନତିକରଣ, ନବସୃଜନ, ଉଦ୍ୟୋଗିତା ଆଦି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଏବଂ ଯୁବ ବୃତ୍ତିଧାରୀଙ୍କ ଆଦାନ ପ୍ରଦାନ ଆଦି କ୍ଷେତ୍ରରେ ଏହି ଚୁକ୍ତିନାମା ହୋଇଛି। ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ଭାରତ ସ୍ୱିଜରଲ୍ୟାଣ୍ଡ ସମ୍ପର୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଦେଶଗୁଡ଼ିକ ସହିତ ଗତବର୍ଷ ଅକ୍ଟୋବର ମାସରେ ଐତିହାସିକ ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷର କରିଛି। ୟୁରୋପୀୟ ଅର୍ଥନୈତିକ ବ୍ଲକ୍ ସହିତ ଏହା ହେଉଛି ଭାରତର ପ୍ରଥମ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ତଥା ଭାଗିଦାରୀ ସମୃଦ୍ଧି ସୃଷ୍ଟି ହୋଇପାରିବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ 15 ମଧ୍ୟରେ ଭାରତ 100 ବିଲିୟନ ଆମେରିକୀୟ ଡଲାରର ନିବେଶ ଆକୃଷ୍ଟ କରିବା ସହିତ 10 ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି
1: ହମ୍ ଗ୍ଲୋବାଲ ପିସ୍ ଅର୍ ଷ୍ଟେବିଲିଟି କେ ଲିଏ ମିଲକର କାମ କରତେ ରହେଙ୍ଗେ। ୟୁକ୍ରେନ ହୋ ୟା ପଶ୍ଚିମ ଏସିଆ, ଭାରତ ଶାନ୍ତି କି ଦିଶା ମେ କିଏ ଜାନେ ୱାଲେ ହର ସାର୍ଥକ ପ୍ରୟାସ କା ସମର୍ଥନ କରତା ରହା ହୈ। ହମ ଇସ୍ ବାତ ପର ଭି ଏକମତ ହୈ କି ବଢ଼ତେ ହୁଏ ଗ୍ଲୋବାଲ ଚ୍ୟାଲେଞ୍ଜେସ କେ ସମାଧାନ କେ ଲିଏ ଗ୍ଲୋବାଲ ଇନଷ୍ଟିଟ୍ୟୁସନ୍ସ ମେ ରିଫର୍ମ ଅନିବାର୍ଯ୍ୟ ହୈ।
0: ଏ ଥିଲା ବିଶ୍ୱ ଶାନ୍ତି ଦିଗରେ ଦ୍ୱିପକ୍ଷ ବୈଠକରେ ହୋଇଥିବା ଆଲୋଚନା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମତ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି
1: ହମନେ ଭାରତ କେ ଏକ୍ସପୋର୍ଟସ୍ କା ସ୍ୱିଜରଲ୍ୟାଣ୍ଡ ମେ ମାର୍କେଟ ଆକ୍ସେସ ବଢ଼ାନେ ଅର୍ ଦୋନୋ ଦେଶୋ କେ ବିଚ୍ ଇନଭେଷ୍ଟମେଣ୍ଟ କୋ ଅର୍ ସୁଗମ ବନାନେ କେ ଲିଏ କଈ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ଲିଏ ହୈ। ଇସେ ଭାରତ କେ ଏଗ୍ରିକଲ୍ଚର, ଫାର୍ମା, ଟେକ୍ସଟାଇଲ ଅର୍ ଇଞ୍ଜିନିୟରିଂ ଗୁଡ୍ସ କି ସ୍ୱିଜରଲ୍ୟାଣ୍ଡ ମେ ନିର୍ଯାତ ବଢ଼େଗୀ ଅର୍ ସାଥ ସାଥ ଭାରତ କେ ବାୟୋଟେକ, ଲାଇଫ ସାଇନ୍ସେସ, ବ୍ୟାଙ୍କିଙ୍ଗ, ଇନ୍ସ୍ୟୁରାନ୍ସ, ଫୁଡ୍ ପ୍ରୋସେସିଂ ଅର୍ ସଷ୍ଟେନେବିଲିଟି ଜୈସେ ମହତ୍ୱପୂର୍ଣ୍ଣ କ୍ଷେତ୍ର ମେ ହମ୍ ନୟେ ସ୍ୱିସ୍ ଇନଭେଷ୍ଟମେଣ୍ଟ କୋ ଆକର୍ଷିତ କରେଙ୍ଗେ।
0: ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ପଶ୍ଚିମ ବ୍ୟାପାର ସଚିବ ସିବି ଜର୍ଜ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସ୍ୱିଜରଲ୍ୟାଣ୍ଡର କମ୍ପାନୀଗୁଡ଼ିକ ଭାରତୀୟ କମ୍ପାନୀ ସହିତ ମିଳିତ ଭାବେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବା ସହିତ ଏହି କ୍ଷେତ୍ରର ବିକାଶ ଦିଗରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗି ପାର୍ମେଲାନ୍ ବର୍ତ୍ତମାନ 3 ଭାରତ ଗସ୍ତରେ ଆସିଛନ୍ତି। ଭିତ୍ତିଭୂମି, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ମହାକାଶ କ୍ଷେତ୍ର ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମାର କାର୍ଯ୍ୟକାରିତାର 1 ପୂର୍ତ୍ତି ଅବସରରେ ଆସନ୍ତା ବୁଧବାର ଦିନ ଆୟୋଜିତ ହେବାକୁ ଥିବା ପ୍ରସ୍ପରିଟି ସମ୍ମିଳନୀରେ ଶ୍ରୀ ପାର୍ମେଲାନ୍ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2027 ଜୁନ୍ ମାସରେ ସ୍ୱିଜରଲ୍ୟାଣ୍ଡ ଜେନେଭାଠାରେ ପରବର୍ତ୍ତୀ କୃତ୍ରିମ ବୁଦ୍ଧିମତା ସମ୍ମିଳନୀ ଆୟୋଜନ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଦ୍ୱାରା ଅନୁମୋଦନ କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ କହିଛନ୍ତି ପରିବର୍ତ୍ତନର କାରଣ ଜାଣିବା ପାଇଁ ଆବଶ୍ୟକ ତଥ୍ୟ ମଗାଯାଇଛି। ନିର୍ଦ୍ଧାରିତ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରା ନଯାଇ ନିର୍ବାଚନ କମିଶନ

0: ସଫ୍ଟୱେୟାରରେ ଏଭଳି ପରିବର୍ତ୍ତନ କରାଯାଇଥିବା ନେଇ ମାମଲାରେ ଆବେଦନକାରୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ବିହାରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅବସରରେ ଗତ ମେ ମାସରେ ସୁପ୍ରିମକୋର୍ଟ ସଂଶୋଧିତ ଫର୍ମ 6କୁ ବୈଧ ବୋଲି ଘୋଷଣା କରିଥିବା ନିର୍ବାଚନ କମିଶନ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଏକତରଫା ନିଷ୍ପତ୍ତି ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବନ କରିବା ଲାଗି ଅନ୍ତରୀଣ ଆଦେଶ ଦେବାକୁ ସୁପ୍ରିମକୋର୍ଟ ଆଜି ମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
1: ଦିଦି, ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
2: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
1: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରେଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
0: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଗସ୍ତ କରି ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଅବସରରେ ହାଲ୍ ପକ୍ଷରୁ ନିର୍ମିତ 2000ତମ ଏରୋ ଇଞ୍ଜିନ୍ର ହସ୍ତାନ୍ତର ପ୍ରକ୍ରିୟା ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ। ଏଥିସହିତ କୋରାପୁଟସ୍ଥିତ ହାଲ୍ ବିଗତ 6 ଦଶନ୍ଧି ଧରି ଭାରତର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ସଶସ୍ତ୍ର ବାହିନୀର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ଦିଗରେ ଐତିହାସିକ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2047 ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଥିବା ପଥରେ ଗମନାଗମନ ଜାତୀୟ ବିକାଶ କ୍ଷେତ୍ରରେ ଏକ କେନ୍ଦ୍ରୀୟ ସ୍ତମ୍ଭ ଭାବେ ଉଭା ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ ଏକ ଯାତ୍ରୀ କୈନ୍ଦ୍ରିକ ତଥା ସୁରକ୍ଷିତ ଓ ଦ୍ରୁତଗାମୀ ଯାତ୍ରାକୁ ସଫଳ କରିବା ଦିଗରେ ବନ୍ଦେ ଭାରତ ଟ୍ରେନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। 2019 ଫେବୃଆରୀ ମାସରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରାଯାଇ ପ୍ରଥମେ ନୂଆଦିଲ୍ଲୀ ବାରାଣସୀ ରେଳପଥରେ ଯାତ୍ରା କରିଥିଲା। ଗତବର୍ଷ ନଭେମ୍ବର ମାସରେ ବାରାଣସୀଠାରୁ 4ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ଅବସରରେ ଆୟୋଜିତ ଜନସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ, ଭାରତୀୟ ରେଳବାଇର ଆଗାମୀ ପିଢ଼ି ଲାଗି ବନ୍ଦେ ଭାରତ ଭଳି ଟ୍ରେନ୍ଗୁଡ଼ିକ ଭିତ୍ତିଭୂମି ସ୍ଥାପନ କରୁଛନ୍ତି। ଏହି ଟ୍ରେନ୍ର ସଫଳ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
3: ଆଜ ବନ୍ଦେ ଭାରତ, ନମୋ ଭାରତ ଔର ଅମୃତ ଭାରତ ଜୈସି ଟ୍ରେନେ ଭାରତୀୟ ରେଲୱେ କି अगली पीढ़ी की नींव तैयार कर रही। ये भारतीय रेलवे को ट्रांसफॉर्म करने का एक पूरा अभियान है। वंदे भारत भारतीयों की, भारतीयों द्वारा, भारतीयों के लिए बनाई हुई ट्रेन है।
0: 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମଣିଷର ମସ୍ତିଷ୍କର ଅନୁଧ୍ୟାନ ଲାଗି କାର୍ଲ ଡିସରଥ, ପିଟର ହେଗେମାନ ଏବଂ ଜର୍ଜ ନାଗେଲ୍କୁ ସେମାନଙ୍କ ଦ୍ୱାରା ଆବିଷ୍କୃତ ଅତ୍ୟାଧୁନିକ ଜ୍ଞାନକୌଶଳ ପଦ୍ଧତି ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ଷ୍ଟକହୋମ୍ସ୍ଥିତ କାର୍ଲୁନ୍ସ୍କା ପ୍ରତିଷ୍ଠାନ ଦ୍ୱାରା ଏହି ଘୋଷଣାନାମା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମସ୍ତିଷ୍କର ସ୍ମୃତିଶକ୍ତି, ଭାବନା ଓ ବ୍ୟବହାରକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ଗବେଷକମାନେ ଅନେକ ଦୂରରୁ ଚେଷ୍ଟା କରିଆସୁଥିଲେ। ତେବେ ନୋବେଲ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ଏହି 3 ବିଶେଷଜ୍ଞଙ୍କ ନୂତନ ପଦ୍ଧତି ଲାଇଟ୍ ଗେଟେଡ୍ ଆୟନ୍ ଚ୍ୟାନେଲ୍ସ ଏବଂ ଅପ୍ଟୋଜେନେଟିକ୍ସ ମାଧ୍ୟମରେ ଏକ ସଚଳ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ କିଭଳି ସତେଜ ତଥା ନିସ୍ତେଜ କରାଯାଇପାରିବ ସେ ସମ୍ପର୍କରେ ସୂଚନା ମିଳିପାରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ।

0: ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଅନୁମୋଦନ କରିନାହାନ୍ତି। ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୋକ୍ତି ଏବଂ 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ପାଇଁ 3 ବିଶେଷଜ୍ଞ ମନୋନୀତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଶିକ୍ଷା କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଦାୟିତ୍ୱବୋଧ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନର ମାର୍ଗ ଦେଖାଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍ତି। ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର 125ତମ ବାର୍ଷିକ ସମାରୋହ ଉଦ୍ଘାଟନ କରି ରାଜ୍ୟପାଳ କହିଥିଲେ ଏହି ଶିକ୍ଷାନୁଷ୍ଠାନର ଦୀର୍ଘ ପରମ୍ପରା ଶିକ୍ଷା ଚରିତ୍ର ଗଠନ ଓ ସେବାର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ଅବକାଶ 125 ପତ୍ରିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେବା ସଂକଳ୍ପ ଅଭିଯାନ 2026 ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ରେ ଆଶୀର୍ବାଦର ପ୍ରଦୀପ ପ୍ରଜ୍ୱଳିତ କରାଯାଇଥିଲା। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି କହିଥିଲେ
2: ହଜାରୋଁ କି ସଂଖ୍ୟା ମେ ଭାଇ ବହିନେ ହମ ଲୋଗ ଇକଠେ ହୋକେ ଦିଆ ଲଗାନେ କି ଔର ଭଗବାନଙ୍କ ପ୍ରାର୍ଥନା କରନେ କି ଜୋ ବ୍ୟବସ୍ଥା ଇସକୋ ସମାପନ କିଏ ଅଭି ଔର ସବକେ ମୁହ ମେ ଏକ ବାତ ଥା କି ମହାପ୍ରଭୁ ପ୍ରଧାନମନ୍ତ୍ରୀ ଜୀ କୋ ଆଶୀର୍ବାଦ କରେ ବିକଶିତ ଭାରତ କି ଜୋ ସପ୍ନେ ହମ ସବକେ ମନ ମେ ହେ ଓ ସହି ରୂପ ମେ 2047 ତକ ସମ୍ପନ୍ନ କରେ ହମାରା ପୂର୍ଣ୍ଣ ବିଶ୍ୱାସ ହେ ମହାପ୍ରଭୁକେ ଆଶୀର୍ବାଦ ମୋଦିଜୀ କେ ଉପର ତ ନିଶ୍ଚିତ ରୂପ ମେ ରହେଗା।
1: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ 2026 ଅଧୀନରେ ଖୋର୍ଦ୍ଧା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକାରେ ମୋଟ 1,60,137 ଜଣ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ 549,391 ପୁରୁଷ, 510,670 ମହିଳା ଓ 76 ଜଣ ଅନ୍ୟାନ୍ୟ ବର୍ଗର ମତଦାତା ଅଛନ୍ତି। ତାଲିକାରେ 8,076 ଜଣ 18-19 ବର୍ଷ ବୟସର ଯୁବ ମତଦାତା, 8,404 ଜଣ 85 ବର୍ଷର ଉର୍ଦ୍ଧ୍ୱ ଏବଂ 16,678 ଜଣ ଦିବ୍ୟାଙ୍ଗ ମତଦାତା ରହିଛନ୍ତି। କାଜାକସ୍ତାନର କାରାଗାଣ୍ଡା ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାୱାର ଲିଫ୍ଟିଂ ଚମ୍ପିୟନସିପ୍ରେ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମର ଯୁବ କ୍ରୀଡ଼ାବିତ୍ ବିଭୂତି ଭୂଷଣ ଭଞ୍ଜଦେଓ 3 ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେ ଓଭରଅଲ୍ ପାୱାର ଲିଫ୍ଟିଂରେ 332.5 କିଲୋଗ୍ରାମ, ବେଞ୍ଚ ପ୍ରେସ୍ରେ 92.5 କିଲୋଗ୍ରାମ ଏବଂ ଷ୍ଟ୍ରିକ୍ଟ କଲ୍ରେ 50 କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ହାସଲ କରିଛନ୍ତି। ଏହି ସଫଳତା ପରେ ଜାପାନରେ ହେବାକୁ ଥିବା ବିଶ୍ୱ ଆର୍ମ ରେସ୍ଲିଂ ଚମ୍ପିୟନସିପ୍ରେ ଭାରତ ପକ୍ଷରୁ ଅଂଶଗ୍ରହଣ ପାଇଁ ସେ ମନୋନୀତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସମ୍ବନ୍ଧ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ସଦସ୍ୟଙ୍କୁ ସମବାୟ ସହ ଯୋଡ଼ିବା ଏବଂ ସରକାରୀ ସେବା ଓ ସୁବିଧାର ପରିସର ବୃଦ୍ଧି କରିବା ଏହି ଅଭିଯାନର ଲକ୍ଷ୍ୟ। ଏହା କୃଷକଙ୍କୁ ଅଧିକ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଆଗାମୀ ଦଶହରା, ରାବଣପୋଡ଼ି ଓ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତି ବୈଠକ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭସାଣି, ସ୍ୱଚ୍ଛତା, ବିଦ୍ୟୁତ୍ ଯୋଗାଣ ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଥିଲା। ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ କରାଯିବ। ନିର୍ଦ୍ଦିଷ୍ଟ ନିୟମ ଉଲ୍ଲଂଘନ କରି ଡିଜେ ବଜାଇଲେ ପୂଜା କମିଟି ଓ ଡିଜେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖୋର୍ଦ୍ଧା ଜିଲ୍ଲା ଓ ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ ହୋଇଛି। ଆଇନ

0: ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଚିଲିକା, ଟାଙ୍ଗି, ବାଣପୁର, ରାଣୀପଡ଼ା କ୍ଲଷ୍ଟର ଏବଂ ବେଗୁନିଆ ବୋଲଗଡ଼ ସମେତ ବିଭିନ୍ନ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାଇପ୍ ଜଳ ଯୋଗାଇବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲିକିର ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଶୁଣିପାରିବେ ଏହି ସୂଚନା ପରେ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ଯୁଗେ ଦାଦା ଜୁହାର ଜୁହାର ଜୁହାର ଜୁହାର ଜୁହାର
1: ଜୁହାର ରେ ମକାରୁ ଜୁହାର ଜୁହାର ଜୁହାର ବାବୁ ମକାରୁ।
0: ହଁ ଦାଦା,
1: ବଡ଼ା ଖୁସି ଲାଗ୍ସି ବାବୁ।
0: ହଁ,
1: ତୁଇ ଚାଷବାସ ବି କରୁଛୁ ଆର ତୋର ସବୁ ଉନ୍ନତି ହଉଛି। ତୁଇ ଯେନ୍ ଘର ଖଣେ ବନଉଛୁ ହେଟା ଫୁଣି ଖୁସି ଲାଗ୍ସି। ମାତର ବାବୁ,
0: ହଁ,
1: କଥା ପଦେ ତ କହିବି ବୋଲୁଛେ।
0: ଆର କାଁ କଥା ରହିଲା ଦାଦା?
1: କାଁ କଥା ବୋଲେ ବାବୁ,
0: ହଁ
1: ଦେଖ ରେ ବାବୁ, ତୋର ଜମି 2 ଏକର ଥିଲା ତୋର ବାପ ଦାଦିଟା, ତୁଇ ସେଟା ନିଜେ ଭିରେଇ ଭିରେଇ 10 ଏକର କଲୁ ହେଲା। ଆରୁ ଘର ଖଣେ ତ କୁରିଆ ଘର ଗୋଟେ ଥିଲା ବୋଲୁ, ତୁଇ ଯେନ୍ ଠାନେ ଥିଲୁ ସେ ଠାନ ଖଣେ ବନେ ଘର ଗୋଟେ କଲୁ ହେଲା। ଆର ଏବେ ଯେନ୍ ଘର ଗୋଟେ କରୁଛୁ ବାବୁ, ସେଟା ମୋତେ ଖଣେ ଖୁସି ନେଇ ଲାଗବାର।
0: ଯେ ଗୋଟେ କଥା ଦାଦା,
1: ହଁ,
0: ଏ ଦାଦା ହେଇକରି ଯଦି ଉନ୍ନତି ଭାଇଟାକେ ସହି ନେଇ ପାରିଲେ ତ ବଡ଼ା ଭିଡ଼ ଅଛି
1: ବାବୁରେ।
0: ହଁ,
1: ମୁଇଁ ଜାଣିଥିଲି ତୁଇ ସେ କଥା କହିବୁ ବୋଲି।
0: ହଁ
1: ଦେଖ ରେ ବାବୁ,
0: ହଁ
1: 2 ଏକର ନୁ 10 ଏକର କଲୁ, କୁରିଆ ଘର ନୁ ଖଣେ ସାଲାବ ଘର ଗୋଟେ କଲୁ ଘରେ ତୋ ଠାନ ନେ। ଏବେ ଯେନ୍ ଠାନେ ତୁଇ ଘର କରୁଛୁ ସେଟାକେ ଖଣେ ପସନ୍ଦ ନେଇ ଲାଗବାର।
0: କେନ୍ତା ହେଲା ଯେ ତୋତେ ପସନ୍ଦ ନେଇ ହଉଛେ?
1: କେନ୍ତା ବେଲେ ଦେଖ ରେ ବାବୁ,
0: ହଁ
1: ତୁଇ ଯେନ୍ ଠାନ ନେ କରୁଛୁ ହେଟା କାଁ ଠାନ ଥିଲା ଜାଣିଛୁ?
0: କେନ୍ତା ଠାନ ଦାଦା?
1: ହେଟା ଗାଏ ଚରୁଥିଲେ କି ନି?
0: ଓହୋ ହୋ ହୋ ହୋ, ଗୋଚର ଭୂଇଁ ଆଡ଼େ ନେଲୁ ନା ଖାଇ?
1: ହଏ ହଏ ହଏ ହଏ, ହେଟା ଗାଏ ଚରୁଥିଲେ ଆମର ଗାଁର ଯେତିକି ଗାଏ ବୁଇଲ ଛେଲ ମେଡ଼ା ହେଲା ସେଠାରେ ଚରୁଥିଲେ
0: ଚରୁଥିଲେ।
1: ଏବେ ତ ଦେଖୁଛୁ ଲୋକମାନେ ଖଣେ ଖୁଣି ଠାନ ନେଇ ଛାଡ଼ବାର ନା ହେଲା, ଯେନ୍ଠାନୁ ଚାଷ କରିବା କଥା କରୁଛନ୍, ଆର ଯେନ୍ ଗୋଚର ଜମିକି ସବୁ ଲୋକ ମାଡ଼ି ବସୁଛନ୍, ଇତାର ଦ୍ଵାରା ଆମର ଗାଏ ଗୋରୁ ଆମର ଛେଲ ମେଡ଼ା କେନ୍ ମେଡ଼େ ଯିବେ?
0: ବଡ଼ା ଗହନ କଥା ଦାଦା ଏଇଟା। ଗୋଚର ରହିଲା ଜଲଚର ରହିଲା ସେ ଅନାବାଦି କାଁ କାଁ ଜାଗା ବାଡ଼ି ବୋଲସନ୍, ଇଟା ସବୁକେ ନେଇ ଆକ୍ଟିବାର କଥା
1: କଥା ଦେଖ ରେ ବାବୁ। ଯେତେବେଳେ ଆମର ପୂର୍ବାପୁରୁଷା ମାନେ ସେ ହିସାବ ମାନେ ସବୁ କାମ
0: କରିଥିଲେ,
1: କେନ୍ଠାନେ ଜଲଚର ହେବା କେନ୍ଠାନେ ଗୋଚର ହେବା ହେଲା କେନ୍ଠାନେ କାଣ ହେବା ସେମାନେ ବ୍ୟବସ୍ଥା କରିଥିଲେ। ଆଜିକାଲି ତ ଦେଖୁଛୁ ରେ ବାବୁ, ଇ ମଶାନ ଭୂଇଁକେ ଫୁନି ହେଲା ନେଇ ଛାଡ଼ବାର। ଦେଖ ରେ ବାବୁ, କଥା ନେ ଅଛି, ଯଦି ଇନେ ଜନମ ହେବୁ ହେଲା ଇ ସଂସାରେ ମରବାଟା ନିଦାନ
0: ନିଦାନ କଥା।
1: ତୁଇ ଯଦି ମଲା ବେଲକେ କି ମୁଇଁ ମଲା ବେଲକେ ହେଲା ଜାଗା ଖଣେ ନେଇଥିବା, ଆମର ପୁଅ ନାତି ମାନେ କେନ୍ଠାନ ନିକିରି ଆମକେ କାଣା କରବେ କହ?
0: ବଡ଼ା ଗହନ କଥା ମାନେ କହୁଛୁ ଦାଦା। ତ ତର କହିବାର ହିସାବେ ବୋଲୁ, ଇ ଯେନ୍ ଜାଗା ବାଡ଼ି ସବୁ ରହିଲା ଜଲଚର ହେଲା ଗୋଚର ହେଲା ଅନାବାଦି ବୋଲୁଛୁ କି ଜଙ୍ଗଲି ଜାଗା ମାନେ ଯେଟା ରହିଲା, ଇଟାକେ ଆକ୍ଟିବାର କଥା ନେଇ
1: ନେଇସି। ଆର ତୁଇ ଯେନ୍ ଗୋଚର ନେ ଆଗେ ଖଣ

0: ବ୍ୟବହାର କରାଯାଇ ପାରିଥାଏ। ଏଥିରେ ଆପଣ ଦେଖିବେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଛି, ଯେଉଁଟାକି ଆମେ ଭିଟାମିନ୍ ଗ ବୋଲି କହୁଛନ୍ତି।
1: ଆଜ୍ଞା,
0: ଆଉ ଆପଣଙ୍କର ଧାତବ ଲବଣ ଯେଉଁଟାକି ଆମେ ମିନେରାଲ କହୁଛନ୍ତି, ସେଗୁଡ଼ାକ ମଧ୍ୟ ଏଥିରେ ଭରପୁର ରହିଛି। ତେଣୁ ଏହା ଆମର ଉଭୟ ଆମର ବିଭିନ୍ନ ପ୍ରକାର ଶରୀରକୁ ସ୍ୱାସ୍ଥ୍ୟବାନ କରିଥାଏ, ତଥା ଆମର ବିଭିନ୍ନ ପ୍ରକାର ଅନ୍ୟାନ୍ୟ ସ୍କ୍ୱାସ୍ କିମ୍ବା ଆମର ଯେଉଁ ସ୍କ୍ୱାସ୍ ରହିଲା କିମ୍ବା ଆପଣ ଲେମ୍ବୁ ସର୍ବତ, ଏଗୁଡ଼ାକ ଖରାଦିନେ ଆମର ପ୍ରସ୍ତୁତ କରି ଆମେ ବ୍ୟବହାର କରିପାରିଥାଉ।
1: ତ ଆଜ୍ଞା ଗୋଟେ କଥା କହନ୍, ଆମର ଚାଷୀ ଭାଇମାନେ ତ ଲେମ୍ବୁ ଚାଷ କରିବେ,
0: ଆଜ୍ଞା,
1: ହେଲେ ଆଜ୍ଞା ଏଇନେ ଆମର ଚାଷୀ ଭାଇମାନେ ତ ନିହାତି ଭାବେ ଜାଣିବା ଲାଗି ଚାହିଁବେ
0: ଆଜ୍ଞା
1: ଯେ ଲେମ୍ବୁ କେତେ କିସମର ଅଛି ଆର୍ କେନ୍ତା କେନ୍ତା ପ୍ରକାରର ଲେମ୍ବୁ ଗଛ ଅଛି ଆଜ୍ଞା?
0: ସାଧାରଣତଃ ଆମର ଦେଖିବାକୁ ଲେମ୍ବୁ ଦୁଇ ପ୍ରକାର, ଗୋଟେ ହେଉଛି ଆମର କାଗଜି ଲେମ୍ବୁ ବା ଆମର ହେଉଛି ପାତି ଲେମ୍ବୁ ଯାହାକୁ ଆମେ କହୁଛନ୍ତି, ଆଉ ଗୋଟେ ହେଉଛି ଲେମ୍ବୁ ଆମର ଲେମନ୍ କହୁଛନ୍ତି ସେଟାକୁ, ବା ଗଙ୍ଗା କୋଳିଆ ଲାଇମ୍ ବୋଲି କହୁଛନ୍ତି।
1: ଆଜ୍ଞା,
0: ଏଇ ଦୁଇ ପ୍ରକାର ଲେମ୍ବୁ ଆମର ସାଧାରଣତଃ ରହିଛି।
1: ଆଜ୍ଞା,
0: ଆଉ ଯଦି ଦେଖିବେ ଆମର ଲାଇମ୍ଟା ହେଉଛି ବା ଲାଇମ୍ ବା ଯେଉଁଟା ଆମେ କାଗଜି ଲେମ୍ବୁ କହୁଛନ୍ତି, ସେଟା ଦେଖିବାକୁ ଆପଣଙ୍କର ଗୋଲ ଆଉ ତା ଚୋପାଟା ହେଉଛି ପତଳା, କିନ୍ତୁ ଆପଣଙ୍କର ଯେଉଁ ଲେମନଟା ରହିଛି ସେଟା ଆପଣଙ୍କର ଟିକେ ଅଣ୍ଡାକୃତି ଆଉ ଟିକେ ତାର ଚମଣ୍ଡାଟା ଟିକେ ଟାଣ ଥାଏ। ଆଉ ଆପଣ ଦେଖିବେ ଲେମ୍ବୁରେ ଆପଣ ଦେଖିବେ ମଞ୍ଜି ବହୁତ କମ୍ ଥାଏ, ଆଉ ତାର ଫୁଲର ମାନେ ପାଖୁଡ଼ାର କଲର୍ ମଧ୍ୟ ଧଳା ପ୍ରାୟ ଥାଏ, ଗଛ ଝଙ୍କା ଝଙ୍କା ବି ପଡ଼ିଥାଏ। ଆଉ ଯେଉଁ ଅନ୍ୟାନ୍ୟ କିସମ ମଧ୍ୟ ରହିଛି ସେଗୁଡ଼ିକ ମଧ୍ୟରେ ଆମର ସୁଇଟ୍ ଲାଇମ୍ ରହିଛି, ପୁଣି ଆମର ରଙ୍ଗପୁର ଲାଇମ୍ ରହିଛି, ଯେଉଁ ରଙ୍ଗପୁର ଲାଇମ୍ଟା କହିଲା ସେଇଟା ଆପଣଙ୍କ ଆଚାର ପାଇଁ ବହୁତ ବଢ଼ିଆ।
1: ଆଜ୍ଞା,
0: ଆପଣ ଯେଉଁ ପଚାରିଥିଲେ କିସମ ବିଷୟରେ, ସାଧାରଣତଃ ଆମର ଯେଉଁ ଲେମ୍ବୁ ଜାତୀୟର ବା ଯେଉଁ ଯେଉଁ ଗୋଲ ଛୋଟ ଛୋଟ ଲେମ୍ବୁ କାଗଜି ଲେମ୍ବୁ କହିଲା, ତାର ଅଛି ବିକ୍ରମ, ପ୍ରମଳିନୀ, ପିକେମନ୍, ଏଗୁଡ଼ା ସବୁ ବହୁତ ବଢ଼ିଆ କିସମ, ବା କାଗଜି ଲାଇମ୍ ଏଇଟା ତାର ବହୁତ ଉନ୍ନତ ଧରଣର କିସମ। ଆଉ ଆପଣଙ୍କର ଯେଉଁ ଲେମନ୍ କୁହାହେଲା, ଯେଉଁ ଗଙ୍ଗା କୋଳିଆ ଯେଉଁ ଲେମ୍ବୁ କରାଯାଉଛି, ସେଇଟା ମଧ୍ୟ ଦେଖିବା ତାର ଦୁଇ ପ୍ରକାର ଅଛି, ଗୋଟିଏ ହେଲା ଖଟା ଲେମନ୍ ଆଉ ଗୋଟେ ହେଲା ମିଠା ଲେମନ୍। ଇଏ ମଧ୍ୟ କାଗଜି ପରି ମଧ୍ୟ ବେଶୀ ଆଦର ନାହିଁ, କିନ୍ତୁ କାଗଜିଟା ବହୁତ ବ୍ୟବହାର କରାଯାଇଥାଏ, କିନ୍ତୁ ଲେମନ୍ଟା ଟିକେ କମ୍ ବ୍ୟବହୃତ କରାଯାଇଥାଏ। ଲେମନ୍ ଗଛଟା ଆମର ଶୀଘ୍ର ବଢ଼ିଥାଏ, ଏଥିରେ ଦେଖି ଆପଣ କାଗଜି ଲେମ୍ବୁ ଠାରୁ ବଡ଼ ଧରଣର ସବୁଜ ରଙ୍ଗ ହୋଇଥାଏ। ଏଥିରେ ମଧ୍ୟ ବିଭିନ୍ନ କିସମ ରହିଛି, ତା ମଧ୍ୟରେ ଆମର ଯେଉଁ ଉନ୍ନତ କିସମ ଗୁଡ଼ିକ ଆମର ଓଡ଼ିଶାରେ ହେଉଛି ବା ଆମର ସର୍ବଭାରତୀୟ ସ୍ତରରେ କରାଯାଉଛି, ତା ମଧ୍ୟରେ ହେଉଛି ଭିଲାଫ୍ରେଙ୍କା, ଲିସବର୍ନ, ୟୁରିକା, ଆମର ନେପାଳୀ ରାଉଣ୍ଡ, ନେପାଳୀ ଓବ୍ଲଙ୍ଗ, ସେଭିଲ, ଏଇଭଳିଆ ସବୁ ନୂତନ ସବୁ କିସମ ସବୁ ରହିଛି।
1: ତ ଆଜ୍ଞା ଏନେ ଗୋଟେ କଥା କହନ୍, ଆମେ ତ ଲେମ୍ବୁ ଚାଷ କର୍ମା ଆଜ୍ଞା,
0: ଆଜ୍ଞା,
1: ତ ଇତାର ଲାଗି କେନ୍ତା ପ୍ରକାର ଜଳବାୟୁ ଦରକାର ସେ ବିଷୟରେ କହନ୍ ଆଜ୍ଞା?
0: ସାଧାରଣତଃ ଆମର ଲେମ୍ବୁ ଗୋଟେ ହେଉଛି ଆମର ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ହୋଇଥାଏ, ଆଉ ମଧ୍ୟ ସବଟ୍ରପିକାଲ ଯେଉଁଟାକି ଆମର ଶୀତୋଷ୍ଣ ଜଳବାୟୁରେ ମଧ୍ୟ ଭଲ ପରଫର୍ମାନ୍ସ ଦେଇଥାଏ। କିନ୍ତୁ ଯଦି ଆପଣଙ୍କର ଟେମ୍ପରେଚର ବା ଉତ୍ତାପ ଯଦି ଆମର 100 ଡିଗ୍ରୀ ଫାରେନହାଇଟ୍ ଅଧିକା ହୋଇଗଲା କିମ୍ବା 50 ଡିଗ୍ରୀ କମିଗଲା, ସେଭଳି ତାପମାତ୍ରାଟା ଭଲ ହୋଇପାରିନଥାଏ। ଦେଖିବେ ଆପଣଙ୍କ ଜଳବାୟୁ ଯଦି ଆପଣ ବେଶୀ ଆର୍ଦ୍ରତା ଥାଏ, ତାହେଲେ ଲେମ୍ବୁରେ ଯାଦୁରା ରୋଗ ଗୋଟେ ବେଶୀ ହୋଇଥାଏ। ସେ ଯାଦୁରା ରୋଗ ଆମର ବ୍ୟାକ୍ଟେରିଆଲ ଜନିତ ରୋଗ, ତେଣୁ ସମୁଦ୍ର ପତନ ଠାରୁ ଆମର 900 ମିଟର ଉଚ୍ଚ ଜମିରେ ଏହା ଚାଷ କରାଯାଇପାରିବ। କିନ୍ତୁ ଆମର ଯେଉଁ ଲେମନ୍ କୁହାଗଲା, ଲେମନ୍ଟା ଲେମ୍ବୁ ଠାରୁ ଟିକେ ଟାଣୁଆ ଗଛ, ଏହା ଆମର କ୍ଲାଇମେଟିକ ସ୍ଟ୍ରେସ କଣ୍ଡିସନ ହେଉ ସେଇଟା ମଧ୍ୟ କିଛି ଟଲରେଟ୍ ସେ କରିପାରିବ। ଏହା 1200 ମିଟର ସମୁଦ୍ର ପତନ ଉପର ଠାରୁ ମଧ୍ୟ ଚାଷ କରାଯାଇପାରିବ। ସାଧାରଣତଃ ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ହୋଇପାରିଥାଏ, ଆଉ ଆମର କଳାହାଣ୍ଡି ଜିଲ୍ଲାରେ ମଧ୍ୟ କିଛି କିଛି ଅଂଶରେ ଆମର ଯେଉଁ କିସିଙ୍ଗା ଅନ୍ୟାନ୍ୟ ଅଞ୍ଚଳରେ ବି କରାଯାଇପାରୁଛି ସଫଳ ଭାବରେ।
1: ତ ଆଜ୍ଞା ଏଇଟା ତ ଆପଣ ଜଳବାୟୁ କଥା କହିଲେ, ତ ଏବେ ଗୋଟେ କଥା କହନ୍ ଯେ ଏଇ ଯେନ୍ ଲେମ୍ବୁ ଚାଷ ଲାଗି ଆଜ୍ଞା କେନ୍ତା ପ୍ରକାର ମ୍ୟାଟ ଦରକାର ଆଜ୍ଞା?
0: ଆମର ଯେକୌଣସି ଫସଲ ଚାଷ କରିବା ହେଲେ ମାଟିଟା ତ ନିହାତି ଦରକାର, ଭଲ ମାଟି ଥିବା ଦରକାର। କିନ୍ତୁ ଆମର ଯେଉଁ ଲେମ୍ବୁ ଯେହେତୁ ଗୋଟେ ଗଛ ରହୁଛି, ଏଥିପାଇଁ ଆପଣଙ୍କର ଉର୍ବର, ଦୋରସା ତଥା ନିଗିଡ଼ା ମାଟିରେ ଏଇଟା ବହୁତ ଭଲ ପରଫର୍ମାନ୍ସ ଦେଇଥାଏ। ଆଉ ମାଟିର ଅମ୍ଳତା ସାଧାରଣତଃ 5.5-7.5 ଭିତରେ ରହିଲେ ଇଏ ଚାଷ ବହୁତ ଭଲ ହୋଇପାରିଥାଏ। ଆଉ ଯେଉଁ ଆପଣଙ୍କର କଟନ୍ ସଏଲ୍ ହେଲା କିମ୍ବା ଆମର କୃଷ୍ଣ କାପାସ ମୃତ୍ତିକା କିମ୍ବା ମଟାଳ ମାଟିରେ ମଧ୍ୟ ଏଇ ଲେମ୍ବୁ ଚାଷ ଭଲ ଭାବରେ କରାଯାଇପାରିବ। ଆଉ ନଦୀକୂଳିଆ ଆମର ଯେଉଁ ମାଟି ରହିଛି ସେଇ ଅଞ୍ଚଳରେ ମଧ୍ୟ ଲେମ୍ବୁ ଚାଷ କରାଯାଇପାରିବ।
1: ତ ଆଜ୍ଞା ଗୋଟେ କଥା କହନ୍, ଏ ଲେମ୍ବୁ ଚାଷ ଯେତେବେଳେ ଆମେ କରସୁଁ ଆଜ୍ଞା, ଦେଖୁଛୁ ଯେ ଗଛ କମ୍ ଫଲ ଧରସି, ତ ଆମେ କାଣା କଲେ ଇତାର ବଂଶ ବିସ୍ତାର ହେଇପାରବା, ମାନେ ଅଧିକ ଲେମ୍ବୁ ଫଳି ପାରବା, ସେ ବିଷୟରେ କହନ୍ ଆଜ୍ଞା?
0: ସାଧାରଣତଃ ଲେମ୍ବୁ ବଂଶ ବିସ୍ତାର ଦୁଇ ପ୍ରକାର ହୋଇଥାଏ, ଗୋଟେ ଆମର ମଞ୍ଜିରୁ ହୋଇଥାଏ ତଥା ଗୋଟେ ଗୋଟେ ଗୁଟି କଲମ ଦ୍ୱାରା ମଧ୍ୟ ହୋଇଥାଏ। ମଞ୍ଜିରୁ ଯୋଉଟା ହୋଇଥାଏ ସେଟା ଟିକେ ଆମର ଗଛଟା ଭଲ ହୋଇନଥାଏ, କିନ୍ତୁ ଯୋଉଟା ଗୁଟି କଲମ କରୁଛନ୍ତି ଆମେ, ତାର ଆମେ 2 to 2 ଟାଇପ୍ ଗଛ ଗୋଟେ ପାଇପାରିବା। ତେଣୁ ଏଇ ଦୁଇ ଉପାୟରେ ଆମର ବଂଶ ବିସ୍ତାର କରାଯାଇ ପାରିଥାଏ।
1: ତ ଆଜ୍ଞା ଏଇଟା ତ ଆପଣ କେନ୍ତା ଲେମ୍ବୁ ହେବା ସେ ବିଷୟରେ କହିଲେ
0: ଆଜ୍ଞା।
1: ତ ଯେତେବେଳେ ବି ଆମର ଚାଷୀ ଭାଇ ମାନେ ଲେମ୍ବୁ ଚାଷ କରିବେ ଆଜ୍ଞା, ସେମାନଙ୍କୁ ଗୋଟେ ଚାରା ଦରକାର ଆଜ୍ଞା
0: ଆଜ୍ଞା।
1: ତ ଆମେ କେନ୍ତା କରି ଚାରା କେ ପ୍ରସ୍ତୁତ କରିପାରମା, କେନ୍ତା କରି ଚାରା ପାଇପାରମା, ସେ ବିଷୟରେ କହନ ଆଜ୍ଞା?
0: ମୁଁ ଆଗରୁ କହିଲି ଯେ ଆମର ଲେମ୍ବୁ ସାଧାରଣତଃ ବଂଶ ବିସ୍ତାର ଦୁଇ ପ୍ରକାର ହେଉଛି, ଗୋଟେ ହେଲା ମଞ୍ଜିରୁ ଆଉ ଗୋଟେ ଆମର ଗୁଟି କଲମ ଦ୍ୱାରା ମଧ୍ୟ କରାଯାଇପାରୁଛି। ତ ସେଇ ଯେଉଁ ଆପଣଙ୍କର ମଞ୍ଜିରୁ ଚାରା କରାଯାଉଛି, ମଞ୍ଜି ବାହାର କରିବା ପାଇଁ ଆମକୁ ସେଇ ଫଳରୁ ଦୁଇ ଫାଳ କରାଯିବା ଉଚିତ। ଫଳକୁ ଏମିତି କାଟିବା ଯଦ୍ୱାରା କି ସେ ମଞ୍ଜିଟା କଟିଯିବାର ଆଶଙ୍କା ନଥିବ, ସେମାନେ ଦୁଇ ଫାଳ କରି କାଟି ସାରିବା ପରେ ତାକୁ ହାତରେ ମୋଡ଼ିଦେଲେ ସେ ମଞ୍ଜି ଗୁଡ଼ାକ ଆପେ ବାହାରିଯିବ। ମଞ୍ଜିଟିକୁ ବାହାର କରିସାରିବା ତାକୁ ଆପଣ ଧୋଇଦେବାକୁ ପଡ଼ିବ ପାଣିରେ, ଧୋଇକି ତାକୁ ଛାଇରେ ଶୁଖାଇ ଦିଆଯିବ ଉଚିତ। ମଞ୍ଜି ଶୁଖିଗଲା ବେଳେ ସେଥିରେ ଆପଣଙ୍କ ବାବିଷ୍ଟିନ୍ ହେଲା କି ଭିଟାମିକ୍ସ ପାୱାର ହେଲା ସେଥିପାଇଁ ପାଉଁଶରେ ଗୋଳେଇକି ତାକୁ ଶୁଖେଇଦେବେ। 2-3 ସପ୍ତାହ ଶୁଖେଇ ସାରିଲା ପରେ ଆମର ଯେଉଁ ଅଛି ଆପଣଙ୍କ ମାଟି ନିବିଡ଼ା ଦୁର୍ବଳ ଉର୍ବର ମାଟି ଅଛି ସେ ତଳିଖେରା ପ୍ରସ୍ତୁତ କରିକି ସେଥିରେ ଆମେ ମଞ୍ଜିଗୁଡ଼ିକୁ ବୁଣିବାକୁ ପଡ଼ିବ। ଏଇ ଯେଉଁ ତଳିଖେରା ଆମେ ପ୍ରସ୍ତୁତ କରିବା, ତଳି ସାଧାରଣତଃ 1 ମିଟର ଓସାର ଆଉ 3 ଫୁଟ ଆପଣଙ୍କ ଲମ୍ବା ବିଶିଷ୍ଟ ହୋଇଥିବ ଆଉ 6 ଇଞ୍ଚ ଆମର ଉଚ୍ଚତା ଥିବ। ସେଇ ମାଟିକୁ ଆମେ ଭଲ ଭାବରେ ବିଶୋଧନ କରିକି ଯେଉଁ ମଞ୍ଜିଗୁଡ଼ିକୁ ଆମେ ଆଣିଲେ ସେ ମଞ୍ଜିଗୁଡ଼ିକୁ ପଟାଳିରେ ବୁଣିବାକୁ ପଡ଼ିବ। ମଞ୍ଜି ଲଗେଇ

0: ପୂର୍ବରୁ ଆମକୁ 4 ଇଞ୍ଚ ବ୍ୟବଧାନରେ ଆଉ 1 ଇଞ୍ଚ ଗଭୀରରେ ଆମେ ସେ ମଞ୍ଜି ଗୁଡ଼ିକୁ ଗାର ଟାଣିକି ପ୍ରତି ଲାଇନ୍ରେ ବୁଣିବା। ତାପରେ ଖତ ମାଟି ଦେଇକି ତାପରେ ନଡ଼ା ଘୋଡ଼େଇ ଦେବା। ନଡ଼ା ଘୋଡ଼େଇ ଦେଲେ କ'ଣ ହବ, ଆପଣ ଯେଉଁ ବାରମ୍ବାର ପାଣି ଦେଉଛନ୍ତି ସେଟାକୁ ଦେବା ଦରକାର ନାହିଁ। ତାପରେ ଟେମ୍ପରେଚର ବଢ଼ିକି ଆପଣ ଶୀଘ୍ର ଗଜା ହବ। ସାଧାରଣତଃ ଆପଣ ଦେଖିବେ ମଞ୍ଜି ଯେତେବେଳେ ବୁଣୁଛନ୍ତି, ମଞ୍ଜି ବୁଣିବାର ପ୍ରାୟ 15-20 ଦିନ ପରେ ଗଜାଟା ହେଇଥାଏ। ଆଉ ସେଇ ଯେତେବେଳେ ଗଜା ବାହାରିଲା ତାର ଯେତେବେଳେ ଆପଣଙ୍କର 20-30 ସେଣ୍ଟିମିଟର ହେଇଯାଉଛି, ସେତେବେଳେ ଯାଇକି ଆପଣ ଆଉ ଗୋଟେ ସେକେଣ୍ଡାରୀ ନର୍ସରୀକୁ ନେଇକି ସେଟାକୁ ରୋପଣ କରାଯିବା ଉଚିତ। ଦେଖିବେ ସେଥିରେ ଆପଣ ଗଛ ଗୁଡ଼ିକ ଆପଣ 30-45 ସେଣ୍ଟି ଉଚ୍ଚତା ହେବା ପର୍ଯ୍ୟନ୍ତ ନର୍ସରୀ ବେଡ଼୍ ରଖିବେ। ତାପରେ କୁଣ୍ଡରେ ବା ପଲିଥିନ ମଧ୍ୟ ରଖାଯାଇପାରିବ। ଆଉ ଆପଣଙ୍କୁ ଆଉ ଗୋଟେ ମୁଁ ପଦ୍ଧତି କହିଥିଲି, ଆପଣ ଯେଉଁଟାକୁ ଆମର ଗୁଟି କଲମୀ, ସେଟା ସାଧାରଣତଃ ବର୍ଷା ଋତୁରେ କରାଯାଇପାରିଥାଏ। ସେଥିପାଇଁ ଆପଣଙ୍କୁ ବର୍ଷିକିଆ ଡାଳ ଦରକାର। ସେଥିରେ 30-40 ସେଣ୍ଟିମିଟର ଛାଡ଼ିକି 2.5 ସେଣ୍ଟିମିଟର ବା 1 ଇଞ୍ଚର ଗୋଟେ ମୋକଳାକୁ ବାହାର କରିକି ସେଥିରେ ଆମ ସ୍ପାଗ୍ନମସ୍ ମାଟି ଦେଇକି ତାକୁ ଘୋଡ଼େଇ ଦେବା, ଯେଉଁଦ୍ୱାରା କି ଆପଣ ଦେଖିବେ 2-3 ମାସ ପରେ ସେଥିରୁ ଚେର ବାହାରିବା ଦେଖାଯିବ। ଯେଉଁ ଆପଣ ପଲିଥିନଟା ବାନ୍ଧିଥିବେ ସେ ଗୁଟି କଲମୀରେ, ସେଟା ଆପଣଙ୍କର ଧଳା ପଲିଥିନ ହେବା ଦରକାର, ଯେଉଁଦ୍ୱାରା କି ଆପଣଙ୍କର ଯେଉଁ ଚେରଟା ଅଛି ସେ ଚେରଟା ଆପଣଙ୍କର ଦେଖାଯିବ। ଆଉ 3 ମାସ ପରେ ଯେତେବେଳେ ବାହାରିଥାଏ ତାକୁ ସେ ଡାଳରୁ କାଟିକି ଆଣିକି ଆମକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆମର ଯେଉଁ କୁଣ୍ଡ ଗୁଡ଼ିକ ବା ଆପଣଙ୍କର ପଲିଥିନ ପଟରେ ଖତ ମାଟି ବାଲିର ମିଶ୍ରଣରେ ସେଥିରେ ସେଇ ଡାଳ ଗୁଡ଼ିକ ଯେଉଁ କଟା ହେଲା କାଟିକି ଆଣି ତାକୁ ଲଗାଯାଇଥାଏ। ଯେତେବେଳେ ଏଇଟା ଆପଣ ଲଗାଯିବାର 6 ମାସ ପରେ ଇଏ ଆପଣଙ୍କର ମୁଖ୍ୟ ଜମିରେ ରୋପଣ କରିବା ପାଇଁ ଏଇଟା ଉପଯୁକ୍ତ ହୋଇଥାଏ।
1: ତ ଆଜ୍ଞା, ଏଇଟା ତ ଆପଣ କେନ୍ତା କରି ଜମି ପ୍ରସ୍ତୁତ କରିବେ ଲେମ୍ବୁ ଗଛ ଲଗାଇବାର ଆଗରୁ ସେ ବିଷୟରେ କହିଲେ ଆଜ୍ଞା। ତ ଇନେ ଗୋଟେ କଥା କହନ ଆଜ୍ଞା, ଆମେ କେନ୍ତା କରି ଏଇ ଯେନ୍ ଲେମ୍ବୁ ଚାରା ମାନଙ୍କୁ ରୋପଣ କରମା, କେନ୍ତା କରି ରୋପିଲେ ଆଜ୍ଞା ଠିକ ହିସାବରେ ଆମର ଲେମ୍ବୁ ଗଛ ହେଇପାରବା, ସେ ବିଷୟରେ କହନ ଆଜ୍ଞା।
0: ଏଇଟା ଗୋଟେ ଭଲ ପ୍ରଶ୍ନ, ଯେହେତୁ ଆମର ଲେମ୍ବୁ ଚାରାଟା ଲଗାଇବା ଉପରେ ହିଁ ଆମର ଅମଳଟା ଡିପେଣ୍ଡ କରିଥାଏ କେମିତି ଲଗାଇବା। ତ ଏଇ ଯେଉଁ ଲେମ୍ବୁ ଚାରା ରୋପଣ କରିବା ପାଇଁ ସାଧାରଣତଃ ଆମକୁ ଦେଖାଯାଇଛି ଯେ ଆମର ଯଦି ଅନୁର୍ବର ମାଟି ଅଛି ତାହେଲେ 1 ମିଟର 1 ମିଟର 1 ମିଟର ମାନେ ସେ ଯେଉଁ ଗାତଟା ଖୋଳିବା, ଗାତର ଲମ୍ବା ପ୍ରସ୍ତ ଆଉ ଗଭୀରଟା ସବୁ ଜାଗା 1 ମିଟର ହେବା ଦରକାର। କିନ୍ତୁ ଯଦି ଆମର ମାଟି ଉର୍ବର ଅଛି ତାହେଲେ 2 ଫୁଟ ଲେଖେ ଖୋଟିଲେ ମଧ୍ୟ ଗାତ ଚଳିବ। ତେଣୁ ସମତଳ ମାଟିରେ ଯେଉଁଟା ଉର୍ବର ମାଟି ଅଛି ସେଠାରେ ଆମର 60-60 ସେଣ୍ଟିମିଟର ଦେଲେ ହେବ, କିନ୍ତୁ ଯେଉଁଟା ଅନୁର୍ବର ମାଟି ଅଛି ସେଥିରେ ଆମକୁ 1 ମିଟର ଲେଖେ ମାନେ ଲମ୍ବା ପ୍ରସ୍ତ ଉଚ୍ଚତା ସବୁ ଯାକ ଗାତ ଖୋଳିକି ଗାତରେ ଆମକୁ ଖତ ମାଟି ଦେଇକି ଆମକୁ ଗଛ ଗୁଡ଼ିକୁ ଲଗାଇବାକୁ ପଡ଼ିବ। ପ୍ରତି ଗାତରେ ଆପଣଙ୍କୁ 2-3 ଟୋକେ ଆମର ଛଅଟା ଗୋବର ଖତ ଦେବେ, ଆଉ 2 କେଜି ଖଣ୍ଡେ ସୁପର ଫସ୍ଫେଟ୍ କିମ୍ବା ହାଡ଼ ଗୁଣ୍ଡ ଆଉ 500 ଗ୍ରାମ ପଟାସ୍ ଦେଇକି ଆମକୁ ଗଛକୁ ଲଗାଇବାକୁ ପଡ଼ିବ। ସେ ଖତ ସାଥିରେ ଯେଉଁ ଆମେ ଜୈବିକ ସାର ମଧ୍ୟ କିଛି ମିଳୁଛି ବା ରାଲି ମିଲ୍ ହେଲା କିମ୍ବା ଆମର ଷ୍ଟେରା ମିଲ୍ ହେଲା କିମ୍ବା ହିନ୍ ମିଲ୍, ଏଗୁଡ଼ିକୁ ମଧ୍ୟ ଆମେ ଦେଇକି ଗଛ ଲଗାଇଲେ ଭଲ ପରଫର୍ମାନ୍ସ ଦେବ। ଆଉ ଗୋଟେ ପ୍ରୋବ୍ଲେମ୍ ହେଲା ଆପଣଙ୍କର ଉଇ ଲାଗିବାର ସମ୍ଭାବନା ଥାଏ, ତେଣୁ ସେ ଉଇ ନ ଲାଗିବା ପାଇଁ ଆମକୁ କ୍ଲୋରୋପାଇରିଫସ୍ ବା ଥିମେଟ୍ ଜାତୀୟ ଉଇ ନାଶକ ଔଷଧ ପ୍ରୟୋଗ କରିବାକୁ ପଡ଼ିଥାଏ।
1: ତ ଆଜ୍ଞା, ଏଇଟା ତ ଆପଣ କେନ୍ତା କରି ଲେମ୍ବୁ ଗଛକେ ଲଗାଇବା ସେ ବିଷୟରେ କହିଲେ ଆଜ୍ଞା। ତ ଇନେ ଗୋଟେ କଥା କହନ ଆଜ୍ଞା, ଏଇ ଯେନ୍ ଲେମ୍ବୁ ଗଛରେ ଆମେ କେନ୍ତା କରି ଖାଦ୍ୟ ସାର ପରିଚାଳନା କରିପାରମା, ଇତା ଲାଗି ଆର କାଁ କାଣା କରବାର ପଡ଼ବା ସେ ବିଷୟରେ କହନ ଆଜ୍ଞା।
0: ସାଧାରଣତଃ ଏଇଟା ହେଉଛି ନ୍ୟୁଟ୍ରିଏଣ୍ଟ ଲଭିଂ ପ୍ଲାଣ୍ଟ, ମାନେ ଆମର ଖତ ସାର ଯେତେ ଆମେ ଭଲ ଭାବରେ ଦେବା ଗଛ ସେତେ ତାର ଗ୍ରୋଥ ଭଲ ହୋଇଥାଏ। ତେଣୁ ଆମକୁ ଗୋଟେ ବଡ଼ ଲେମ୍ବୁ ଗଛ ପାଇଁ ପ୍ରାୟ ଆମର 500 ଗ୍ରାମ ଆମର ଜୈବଖାଦ୍ୟ ସାର ଦରକାର ହେଉଛି, ପ୍ରାୟ 150 ଗ୍ରାମ ଫସ୍ଫରସ୍ ଆଉ ପ୍ରାୟ ପାଖାପାଖି 500 ଗ୍ରାମ ପୋଟାସ୍ ଜାତୀୟ ସାର ଦରକାର ହୋଇଥାଏ। ଏଇ ସାର ଗୁଡ଼ିକ ପାଇବା ପାଇଁ ଆମେ ୟୁରିଆ କିମ୍ବା ଆମର ସିଙ୍ଗଲ ସୁପର ଫସ୍ଫେଟ୍ DAP କିମ୍ବା ଆମର ମ୍ୟୁରେଟ ପୋଟାସ୍ ଜାତୀୟ ସାରକୁ କନ୍ଭର୍ସନ୍ କରି ଆମେ ପ୍ରୟୋଗ କରିପାରିବା। ଯଦି ଆମର ଗୋଟେ ବର୍ଷିକିଆ ଗଛ ହେଉଛି ତାହେଲେ ପାଖାପାଖି 150 ଗ୍ରାମ ଆମର ଲାଗୁ ଜୈବଖାଦ୍ୟ ଆଉ ପାଖାପାଖି 75 ଗ୍ରାମ ଫସ୍ଫରସ୍ ଆଉ 150 ଗ୍ରାମର ପୋଟାସ୍ ଜାତୀୟ ସାର ଦରକାର ହେଉଛି। ଏଇ ସାର ଗୁଡ଼ିକୁ ଆମେ ସମାନ 2 ଭାଗ କରିକି ପ୍ରଥମ ଭାଗଟା ଦେବା ଜୁଲାଇ ମାସରେ ମାନେ ବର୍ଷା ପ୍ରାରମ୍ଭରେ, ଆଉ ଦ୍ୱିତୀୟ ଭାଗଟା ଦେବା ଆମେ ବର୍ଷା ସରି ଆସୁଥିବ ବା ସେପ୍ଟେମ୍ବର ଅକ୍ଟୋବର ମାସରେ ଫାର୍ଷ୍ଟ ୱିକ୍ରେ ଆମେ ଦେଇପାରିବା। ମନେକର ଗଛର ବୟସ 1 ବର୍ଷ ହୋଇଛି ତାହେଲେ ଗଛ ଠାରୁ ଫୁଟେ ଛାଡ଼ିକି ଗୋଟେ ରିଙ୍ଗ କରିବା, ସେ ରିଙ୍ଗରେ ପ୍ରଥମେ ଖତ ତାପରେ ପ୍ରଥମ ସ୍ପ୍ଲିଟ୍ କେମିକାଲ ଫର୍ଟିଲାଇଜର ଦେବା। ତାପରେ ତଳେ ଆପଣଙ୍କ ବର୍ଷା ସରିଯାଉଛି ସେକେଣ୍ଡ ସ୍ପ୍ଲିଟ୍ଟାକୁ ବାକି ଯେତିକି ରହିଲା ସେଟାକୁ ଆମେ ସେପ୍ଟେମ୍ବର ମାସରେ ସେଇ ନାଳରେ ଆମେ ଦେଇପାରିବା ବା ଟ୍ରେଞ୍ଚ ଯେଉଁ କରିଥାଏ ସେଥିରେ ଆମେ ଦେବାକୁ ପଡ଼ିଥାଏ। ଏଇଟା ତ ଗଲା ଆମର ମୁଖ୍ୟ ଖାଦ୍ୟ ସାର। ଗଣସାର ଉପାୟରେ ଆମର ଯେଉଁ ଅଣୁସାର ଯେଉଁଟା କହୁଛନ୍ତି, ଅଣୁସାର ମଧ୍ୟରେ ଆମେ ଗଛରେ ଆମର ଲେମ୍ବୁ ଜାତୀୟ ଗଛକୁ ବହୁତ ପରିମାଣ ଦରକାର, ଯେମିତି ଆମର ଜିଙ୍କ ରହିଲା କିମ୍ବା ଆଇରନ୍ ରହିଲା, ମାଙ୍ଗାନିଜ ରହିଲା, କପର ରହିଲା, ମଲିବଡିନମ୍ ରହିଲା, ବୋରନ୍ ରହିଲା, ଏଗୁଡ଼ିକୁ ଆମେ ନିଶ୍ଚୟ ଦେବା ବିଧେୟ। ଯେତେବେଳେ ଗଛର ମାନେ ପତ୍ରଗୁଡ଼ିକ ଆମର କଅଁଳିଆ ହୋଇଥିବ ସେ ଅବସ୍ଥାରେ ହିଁ ଆମକୁ ଏଇ ଯେଉଁ ଅଣୁସାର ଗୁଡ଼ିକ ରହିଲା ସେ ଅଣୁସାରକୁ ମିଶ୍ରଣକୁ ଆମେ ପ୍ରୟୋଗ କରିବାକୁ ପଡ଼ିବ। ସେଗୁଡ଼ିକୁ 3 ml 1 ଲିଟର ପାଣିରେ ମିଶାଇକି 2 ଥର ଆମେ ମିନିମମ୍ ସ୍ପ୍ରେ କରିବାକୁ ପଡ଼ିବ। ଥରେ ହେଲା ନଭେମ୍ବର ମାସରେ, ଆଉ ଗୋଟେ ଦେବେ ଆମର ମାର୍ଚ୍ଚ ମାସରେ, କାରଣ ଏ ସମୟରେ ତାର ପତ୍ରଗୁଡ଼ିକ ସବୁ କଅଁଳିଆ କଅଁଳିଆ ବାହାରିଥାଏ। ସେଇ ସମୟରେ ଆମେ ଯଦି ପ୍ରୟୋଗ କରିପାରିବା ତାହେଲେ ଗଛ ବହୁତ ଭଲ ଭାବରେ ଖାଦ୍ୟସାର ଗ୍ରହଣ କରିପାରିବ। ଯେତେବେଳେ ଆମେ ଖାଦ୍ୟସାର ଦେଲେ, ଖାଦ୍ୟସାର ଦେଇସାରିଲା ପରେ ଆମକୁ ଜଳସେଚନ କରିବାକୁ ପଡ଼ିବ। ସାଧାରଣତଃ ଆପଣଙ୍କର ଖରାଦିନେ ଆଉ ଶୀତଦିନେ ଆମକୁ ପାଣି ଦେବା ନିହାତି ଦରକାର। ଆଜିକାଲି ଡ୍ରିପ୍ ଇରିଗେସନ୍ ବାହାରିଲାଣି, ଡ୍ରିପ୍ ଇରିଗେସନ୍ ମାଧ୍ୟମରେ ଯଦି ଜଳସେଚନ କରିବା ତାହେଲେ ଆମେ ଜଳ ଯେଉଁ ଆମର ନଷ୍ଟ ହୋଇଯାଉଛି ସେ ନଷ୍ଟକୁ ମଧ୍ୟ ରକ୍ଷା କରିକି ଆମେ ଯେତିକି ପରିମାଣ ଦରକାର ସେତିକି ପରିମାଣରେ ଆମେ ଜଳ ଦେଇପାରିବା। ଆଉ ଗୋଟେ ଡ୍ରିପ୍ର ଆଉ ଗୋଟେ ହେଉଛି ଆପଣଙ୍କର ଭଲ ଉପାୟ ହେଲା ଯେ ସେଥିରେ ଆମେ ଫର୍ଟିଲାଇଜର୍ ମଧ୍ୟ ମିକ୍ସ କରିକି ମଧ୍ୟ ଦେଇପାରିବା, ଯେଉଁଟାକୁ ଆମେ ଫର୍ଟିଗେସନ୍ କହୁଛୁ। ତେଣୁ ଆମ ଶୀତ ଦିନ ଦେଖି ଆପଣ ପ୍ରାୟ 15 ଦିନ ଅନ୍ତରେ ଜଳ ଦେଲେ ହେବ, ଆଉ ଯଦି ଆପଣ ଖରାଦିନ ହେଉଛି ତାହେଲେ ମିନିମମ୍ 7-8 ଦିନ ଅନ୍ତରେ ଜଳସେଚନ କରିବାକୁ ପଡ଼ିଥାଏ। ଆଉ ଗୋଟେ ଯେଉଁ ମୁଖ୍ୟ ଜିନିଷ ହେଲା ଟ୍ରେନିଂ ପ୍ରୁନିଂ, ଦେଖି ଆପଣଙ୍କର ପ୍ରୁନିଂ କରିବା ନିହାତି ଦରକାର ଅଛି, ଆମେ ତାକୁ କାଟ୍ ଛାଣ୍ଡ କହୁଛୁ। ତେଣୁ ଲେମ୍ବୁ ଗଛରେ କାଟ୍ ଛାଣ୍ଡ କେତେବେଳେ କରିବାକୁ ପଡ଼ିଥାଏ, 45 ସେଣ୍ଟିମିଟର ପର୍ଯ୍ୟନ୍ତ ସିଧା ବଢ଼ିବାକୁ ଦେବେ। ଗଛରେ ଆପଣଙ୍କର ଯେଉଁ କମଳରେ ପାଣି ପୁଆ ଗୁଡ଼ିକ ବାହାରିଥାଏ ସେ ପାଣି

0: ଗୁଡ଼ିକ ଆପଣ ଗୋଟେ ମୋଟା ମୋଟା ଡାଳ ଗୁଡ଼ିକ ସିଧା ଲାଗି ପଡ଼ିଥାଏ, ସେଗୁଡ଼ିକ ଆମର ଅଦରକାରୀ ଡାଳ ଗୁଡ଼ିକ, ତାକୁ ମୂଳରୁ କାଟିକି ଆମେ ବ୍ଲାଇଟକ୍ସ ବା ଆମର ବୁଡ଼ିକ୍ସ ପେଷ୍ଟ ଦେବାକୁ ପଡ଼ିଥାଏ।
1: ତ ଆଜ୍ଞା ଗୋଟେ କଥା କହନ୍, ଯେ ଆମର ଚାଷୀ ଭାଇ ମାନେ ନିହାତି ଭାବେ ଜାଣିବା ଲାଗି ଚାହୁଁଛନ୍ ଯେ ଗୋଟେ ଲେମ୍ବୁ ଗଛେ କେତେ ଫଳ ହେଇପାରବା?
0: ଆଜ୍ଞା,
1: ଇତାର ଅମଳ ସମୟ କେନ୍ଟା, କେନ୍ ସମୟରେ ଆମେ ଲେମ୍ବୁ କେ ତୁଲି ପାରମା? ଆଜ୍ଞା,
0: ସାଧାରଣତଃ ଆମେ କହୁଛୁ, ଆଗରୁ କହିଛି, ଲେମ୍ବୁଟାକୁ ଆମେ ବର୍ଷା ଦିନେ ଲଗେଇବା ଉଚିତ, ମାନେ ଜୁଲାଇ ମାସ ଲଗା ହେଉଛି। ତ ଗଛ ଲଗେଇବାର ପ୍ରାୟ 3-4 ବର୍ଷ ପରେ ହିଁ ଫଳ ଆସିଥାଏ।
1: ଆଜ୍ଞା,
0: ତ ପ୍ରଥମ ଫଳଟାକୁ ଆମେ ଆଲାଉ କରିବାନି। ତ ସେଇ ଯେଉଁ ଫଳ ଆସିଲା 3-4 ବର୍ଷ ପରେ ଫୁଲ ଆସିବ, ଫୁଲ ଫୁଟିବାର 6 ମାସ ପରେ ଆମେ ଫଳ ତୋଳିବା ପାଇଁ ଏଇଟା ଉପଯୁକ୍ତ ହୋଇଥାଏ। ବର୍ଷ ସାରା ଲେମ୍ବୁ ମିଳୁଥିଲେ ମଧ୍ୟ ଦେଖିବେ ମୁଖ୍ୟତଃ ଆପଣଙ୍କର ବର୍ଷା ଦିନେ ହିଁ ଏଇଟା ବେଶୀ ମିଳୁଛି, ମାନେ ଜୁଲାଇ ଓ ସେପ୍ଟେମ୍ବର। ଆଉ ଗୋଟେ ସିଜନ୍ ମଧ୍ୟ ତାର ଅଛି, ଆପଣଙ୍କର ମାର୍ଚ୍ଚ ଆଉ ଜୁନ୍ରେ ମଧ୍ୟ ଫଳ କିଛି ମିଳିଥାଏ। ଯଦି ଆପଣମାନେ ଆମେ ଡିସ୍କସନ୍ ଯେମିତି କରିବା ଅନୁସାରେ ସେହି ପରିମାଣ ଖତ ସାର କିମ୍ବା ଆମେ ଜଳ ପରିଚାଳନା କରିପାରିଥିବା ବା ଆମର ପରବର୍ତ୍ତୀ ଯତ୍ନ ନେଇପାରିଥିବା, ତାହେଲେ ହାରାହାରି ଗୋଟେ ବଡ଼ ଲେମ୍ବୁ ଗଛରୁ ପ୍ରାୟ ଆମେ 2000-3000 ପର୍ଯ୍ୟନ୍ତ ଫଳ ଅମଳ କରିପାରିବା ଗୋଟେ ଗଛ ପିଛା।
1: ଆଜ୍ଞା,
0: ତେଣୁ ସେଇଗୁଡ଼ାକ ଯଦି ଆମେ ଗୋଟେ ମିନିମମ୍ 50 ଟଙ୍କା ମଧ୍ୟ ବିକ୍ରି କଲେ ଗୋଟେ ଗଛ ପିଛା ମିନିମମ୍ 2000 ଟଙ୍କା ଆମେ ପାଇପାରିବା।
1: ଆଜ୍ଞା,
0: ମିନିମମ୍ ସେ ଅନୁସାରେ ଆମେ ଏକର ପିଛା ଆମେ ପାଖାପାଖି 60-70 ହଜାର ଟଙ୍କା ଗୋଟେ ହେକ୍ଟର ପିଛା ଆମେ ଅମଳ କରିପାରିବା, ମାନେ ଆମେ ଅଧିକା ଲାଭବାନ ହୋଇପାରିବା।
1: ଯା ହଉ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆଉ ବୈଜ୍ଞାନିକ ପ୍ରଣାଳୀରେ କେନ୍ତା କରି ଲେମ୍ବୁ ଚାଷ କରିପାରମା ସେ ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆମେ ନିହାତି ପକ୍ଷେ ଆମେ ଆଶା କରମା ଯେ ଆମ ଯେନ୍ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ସେମାନେ ଘରେ ଲେମ୍ବୁ ଗଛ ଲଗନ୍, କି ନେଲେ ବଗିଚାରେ ଲେମ୍ବୁ ଗଛ ଲଗନ୍, ଆଉ ନିଜେ ଖାଇବା ସାଙ୍ଗେ ସାଙ୍ଗେ ଲେମ୍ବୁ ବିକି କରି 2 ପଇସା ପନ୍ ଆଉ ଲାଭବାନ ହୁଅନ୍। ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଆପଣଙ୍କ ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
0: ଧନ୍ୟବାଦ, ନମସ୍କାର।
2: ଇଟା ବି ଶୁଣିଲେ ଦାଦା,
3: ଶୁଣିଲୁ ତ ବାବୁ?
2: ହଁ, ଯେନ୍ ପ୍ରକାର ସେ ହଲେଇ କଥା କହିଲୁ, ଇଟା ଯଦି ଶୁଣିଲୁ ବୋଇଲେ ବୋଲଛୁ ଆର କାମେ ଲଗାଲେ ହଲେଇ ନେଇ ବିଗିଡେ ଦାଦା।
3: ହଁ ଯେ ବାବୁ,
2: ହଁ
3: ଏନ୍ତା ତୋର ମୋର କଥା ହେଲା ଭିତରେ
2: ହଇ
3: ସମିଆ ହେଇଗଲା
2: ନା,
3: ବୈଠକ କେ ଶେଷ କରବାକେ ପଡ଼ବା
2: ପଡ଼ବା।
3: ତ ବୈଠକ ଶେଷ କରବାର ଆଗନୁନ୍ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦାଦା କକା ମା ଭଣ ମାନକେ ମୁଇଁ ଯୁଗେ ଦାଦା
2: ଆର ମକାରୁ ଦାଦାର
3: ଜୁହାର।

ପ୍ରଚାର କଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ଏହି ସୂଚନା, ଆସନ୍ତା 6 ତାରିଖ ମଙ୍ଗଳବାର ଦିନ 1:20 ଶକ୍ତିରୂପା କାର୍ଯ୍ୟକ୍ରମରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟବସ୍ତୁ ରହିଛି ପିତାଶୟରେ ପଥରୀ ରୋଗର ଲକ୍ଷଣ, କାରଣ ଏବଂ ଉପଚାର। ବିଶେଷଜ୍ଞ ରହିବେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ। ଶ୍ରୋତାବନ୍ଧୁକୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ଷ୍ଟୁଡ଼ିଓରେ ଉପସ୍ଥିତ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଇପାରିବେ। ଫୋନ୍ ନମ୍ବର ହେଲା 0667029562 3। ଆଉ ଗୋଟିଏ ନମ୍ବର ହେଲା 0667029562 8। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଗୀତ ଓ ଗଜଲ କ୍ରମରେ କେତୋଟି ଗୀତ। କାର୍ଯ୍ୟକ୍ରମର ଶିଳ୍ପୀ ହେଲେ ରୂପକୁମାର ରାଠୋଡ଼। ପ୍ରଥମେ ଶୁଣନ୍ତୁ ଏହି ଗୀତ। ଗୀତିକାର ହେଲେ ହମିଦ ଇକବାଲ।

ଏଥର ଶୁଣନ୍ତୁ ରୂପକୁମାର ରାଠୋଡ଼ଙ୍କ କଣ୍ଠରେ ଏ ଗୀତ, କେ ସିଂ ମାଇଙ୍କ ରଚନାରୁ।

ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଗୀତ ଗଜଲ କ୍ରମରେ ରୂପ କୁମାର ରାଠୋଡ଼ଙ୍କ କଣ୍ଠରେ କେତୋଟି ଗୀତ ପରବର୍ତ୍ତୀ ଗୀତ ଶୁଣିପାରିବେ ଏହି ସୂଚନା ପରେ। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଗାମୀକାଲି 6 ତାରିଖ ମଙ୍ଗଳବାର ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଘଟଗାଁ ମା ତାରିଣୀ ପ୍ରଯୋଜନା ଜୟରାମ ମୁଣ୍ଡା। ବୁଧବାର 7 ତାରିଖ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସମଲେଶ୍ୱରୀ ପ୍ରଯୋଜନା ମୁରଲୀଧର ପଣ୍ଡା। 8 ତାରିଖ ଗୁରୁବାର ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ପାଟଣେଶ୍ୱରୀ ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ। 9 ତାରିଖ ଶୁକ୍ରବାର ଆକାଶବାଣୀ ବରହମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃପାମୟୀ ମା ତାରା ତାରିଣୀ ପ୍ରଯୋଜନା ଋଷିକେଶ ପଣ୍ଡା। 10 ତାରିଖ ଶନିବାର ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବିମଳା ପ୍ରଯୋଜନା ଅଜିତ ଦାସ। 11 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବିରଜା ପ୍ରଯୋଜନା ପ୍ରଦୀପ୍ତ ଶ୍ରୀ ଚନ୍ଦନ। 12 ତାରିଖ ସୋମବାର ଦିନ ଶୁଣିପାରିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଣ୍ଟା ବାଉଁଶୁଣୀ ପୀଠ ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। 13 ତାରିଖ ମଙ୍ଗଳବାର ଦିନ ଶୁଣିପାରିବେ ପୀଠ ପରିକ୍ରମାରେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସିଦ୍ଧକାଳୀ ପ୍ରଯୋଜନା ଜୟରାମ ମୁଣ୍ଡା। ବୁଧବାର 14 ତାରିଖ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଦ୍ରକାଳୀ ପ୍ରଯୋଜନା ଅନନ୍ତ ଚରଣ ଜେନା। ଆକାଶବାଣୀ ଜରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀଙ୍କ ପୀଠ ପ୍ରଯୋଜନା ଭାଗୀରଥୀ ମିଶ୍ର ଶୁଣିପାରିବେ ଆଗାମୀ 15 ତାରିଖ ଗୁରୁବାର।

ଦିନ ସକାଳ 8:30 ପୀଠ ପରିକ୍ରମାରେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଗବତୀ ଆଗାମୀ 16 ଶୁକ୍ରବାର ସକାଳ 8:30 ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ 17 ଶନିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଝଙ୍କଡ଼ର ମା ସାରଳା ପ୍ରଯୋଜନା ଲଳିତ କାନନଗୋ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଟକ ଚଣ୍ଡୀ ଶୁଣିପାରିବେ ଆଗାମୀ 18 ରବିବାର ଦିନ ପ୍ରଯୋଜନା ସୁମିତ୍ରା ମହାପାତ୍ର ସୋମବାର 19 ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଳକୁମାରୀ ପ୍ରଯୋଜନା ଜଗନ୍ନାଥ ସେଠୀ 20 ମଙ୍ଗଳବାର ଦିନ ଶୁଣିପାରିବେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଟମଙ୍ଗଳା ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ ପରେ ପରେ 21 ବୁଧବାର ଦିନ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଜୟର ପର୍ବ ବିଜୟା ଦଶମୀ ପ୍ରଯୋଜନା ଭାଗୀରଥୀ ମିଶ୍ର ସୂଚନାଟି ଏତିକିରେ ଶେଷ ହେଲା ଏଥର ଶୁଣନ୍ତୁ ପରବର୍ତ୍ତୀ ଗୀତ ଶିଳ୍ପୀ ଗାଇଛନ୍ତି ସୁଶ୍ରୀ ରାଠୋଡ଼ଙ୍କ ସହ ଗୀତିକାର ହେଲେ ଇସ୍ରାର ଅନ୍ସାରୀ

0: ఎగుతటి సశస్సు కురుచు గీత్ గజలర కార్యక్రమం ఆకాశవాణి భవానీపట్టణ సమయవర్తన రాతి 8:15 ప్రచార కురుచు ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିପାରିବେ ଏହି ସୂଚନା ପରେ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ

0: ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ଧୀରେନ୍ଦ୍ର କୁମାର ନାୟକ ଗାଇଥିବା ସମ୍ବଲପୁରୀ ଗୀତ। ଗୀତ ରଚନା ଭୋଜରାଜ ପରୁଆ।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ, ଭୋଜରାଜ ପରୁଆଙ୍କ ରଚନାରୁ ଆଉ ଏକ ସମ୍ବଲପୁରୀ ଗୀତ ଗାଇଛନ୍ତି ଶିଳ୍ପୀ ପଦ୍ମିନୀ ବୈଠାରୁ।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଯେତେବେଳେ ଯାଏଁ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ ନାଟକ ଘଟକ, ମୂଳ ରଚନା ଗୋପାଳ ଛୋଟରାୟ, ପରିଚାଳନା କିଶୋର ମହାନ୍ତି। ଶୁଣନ୍ତୁ ହାସ୍ୟରସାତ୍ମକ ନାଟକ ଘଟକ।

0: ଭୁଲି କଣ ଆଜ୍ଞା ମୋ ଡ୍ୟୁଟିରେ ଖିଲାପ କରିଛି? ଜମା ନୁହଁ ଆଜ୍ଞା, ଏକ ଲରେ ଫାଟ କାଢ଼କୁ ଚାହି ବସିଛି। କେହି ଜଣେ ହେଲେ ଆମ ଅଫିସ ଭିତରକୁ ମୁହଉ ନାହାନ୍ତି। ଟୁଲ ଟପରେ ଗୋଡ ହାତ ଯାକି ବସି ବସି ଭାରି ବିରକ୍ତ ଲାଗୁଛି ଆଜ୍ଞା।
1: କଣ ହେଲା, ଟୁଲ ଉପରେ ଗୋଡ ହାତ ଯାକି ବସିବାକୁ ତୁ ମୋଠୁ ମାସକୁ ମାସ ଦରମା ନଉଛୁ?
0: ନାଇଁ ଆଜ୍ଞା,
1: ଆଉ
0: ଜମା ନା, ମୋ ଟିପା ଖାତାରେ ସବୁ ଟିପି ରଖିଛି। ଏଇ ଘଡ଼ିକ ଭିତରେ ରାସ୍ତାରେ ମାଇପି ମର୍ଦ୍ଦ ହେଇ 111 ଜଣ, ହଁ ଆଜ୍ଞା 111 ଜଣ ଯିବା ଆସିବା କରିଛନ୍ତି।
1: ଇଏ କେହି ହେଲେ ମୁହଁଟେ କି ଚାହିଁଲେ ନାଇଁ
0: ଆଜ୍ଞା? ଦି ଜଣ ଚାହିଁଥିଲେ।
1: ଆଚ୍ଛା ଆଚ୍ଛା,
0: କଲେଜ ପଢୁଆ ଝିଅ ହେବେ କି କଣ?
1: ଇଏ କଲେଜ ପଢୁଆ ଝିଅ?
0: ହଲି ଦହଲି ହଲି ଦହଲି ଭାରି ମନ ଫୁର୍ତ୍ତିରେ ତେଣୁ ଆସୁଥିଲେ।
1: ସେଇଠୁ ସେଇଠୁ ସେଇଠୁ ଆମ ଅଫିସ ଆଡକୁ ଚାହିଁଲେ
0: ଚାହିଁଲେ
1: ଚାହିଁଲେ କଣ କହିଲେ?
0: ଜଣେ ମିଠା ମିଠା ଆସି ଆଖି ନଚେ ବୁଝିଲେ ସାର୍, ଆମ ସାଇନ ବୋର୍ଡକୁ ପଢିଲା।
1: ଆଚ୍ଛା ଆଚ୍ଛା,
0: ପ୍ରଜାପତି ଘଟସୂତ୍ର କାର୍ଯ୍ୟାଳୟ ପରିଚାଳକ ମୁର୍ଗାଙ୍କ ଦାସ।
1: ମୋ ନାଁ ବି ପଢିଲା।
0: ତାପରେ ଦେଖିଲେ
1: ମନ ଖୁସିରେ
0: ଆର ଜଣଙ୍କ ସେଇଠୁ କହୁଛି ବୁଝିଲେ ସାର୍,

0: ଏଠିକା ନିକିମା ବେକାର ଲୋକ ପୁଣି ଅଛନ୍ତି, ତାଙ୍କୁ ଲାଜ ନାହିଁ। ପ୍ରଜାପତି ଘଟସୂତ୍ର ଅଫିସ ମୋ ମାଲ ମୁହଁ ଛାଟି ଦେଇ ପୁଣି ଆଜ୍ଞା ହଲି ଦହଲି ହଲି ଦହଲି ଚାଲିଗଲେ।
1: ଚୈତନ
0: ଆଜ୍ଞା,
1: ମୁଁ ତତେ ଡାକିଲି କଣ ମୋ ଆଗରେ ଏଇସବୁ ହତାଶିଆ କଥା ଗପିବାକୁ?
0: ନାଇଁ ଆଜ୍ଞା, ଆପଣ କାହିଁକି ହତାଶ ହଉଛନ୍ତି? ବ୍ୟବସାୟ ଏଇନେ ମାନ୍ଦା ଧରିଛି, ବଳ କଣ ସୁଧୁରି ଯିବନି। ହଉ ସାର୍, କୁହନ୍ତୁ କାହିଁକି ଡାକିବି।
1: ମୁଁ କଣ କହୁଥିଲି କି, ଯା କପେ ଚା।
0: ଯାଉଛି ଯାଉଛି।
1: ମୁଣ୍ଡରେ ଲୁଗା ଦେଇଛନ୍ତି?
0: ମୁଁ ଦେଖିନି ଆଜ୍ଞା।
1: ଚୈତନ ଚୈତନ, ଏ ଚୌକିଟାକୁ ଏ ପାଖରେ ପକା। ଆରେ ସେ ପାଖରେ ନୁହଁ, ଏ ପାଖକୁ। ଟେବୁଲ ଝାଡି ପକା ଝାଡି ପକା ଝାଡି ପକା।
2: ଭିତରକୁ ଆସିପାରେ କି?
0: ଶୁଣୁଛନ୍ତି କି ନରଙ୍ଗ?
1: ତୋ କାମ ତୁ କର, ସେଠୁ ଫାଇଲା ଗୁଡା ଏଣୁ ତେଣୁ କାଗଜ ସେଥିରେ ଭର୍ତ୍ତି କରିଦେ, ଯେମିତି ମୋଟା ଦିଶିବ।
0: ଯୋଉ ଠୁଙ୍ଗାରେ ଆପଣଙ୍କୁ ଚିନା ବାଦାମ ଆଣି ଦେଇଥିଲି ତାକୁ ଚାରି ଭାଙ୍କର ରଖିଦଉଛି।
1: ଓହୋ, ସେଇଆ କର ସେଇଆ କର, ଆଉ ଦୁଆ ତୋ ଦାନି ଆଣିକି ରଖ, ସେଥିରେ କାଳି ପୁରେଇବୁ।
0: ଲେଖା ଲେଖି ତ ନାହିଁ, ଆଉ କାଳି କେମିତି ଭର୍ତ୍ତି କରିଥାନ୍ତି?
1: ଇଡିଅଟ, ସାଙ୍ଗେ ସାଙ୍ଗେ ଭର୍ତ୍ତି କର, କଳା ନାଲି ଦିଟା ଯାକ
0: ଦଉଛି ଆଜ୍ଞା। ଆପଣ ବ୍ୟସ୍ତ ଦେଲେ ସାଙ୍ଗେ ସାଙ୍ଗେ ସବୁ କରିଦଉଛି।
2: ମୁଁ ଭିତରକୁ ଯାଇପାରେ କି?
1: ଆସନ୍ତୁ ଆଜ୍ଞା, ଆସନ୍ତୁ।
2: ନମସ୍କାର
1: ନମସ୍କାର ନମସ୍କାର, ବସନ୍ତୁ ଏଇ ଚୌକିରେ ବସନ୍ତୁ। କଣ ହେଲା? କଣ ହେଲା ଚୈତନ?
0: ଗଲା
1: ଗଲା
0: ଢାଳି ହେଇଗଲା।
1: ତୁ ଗୋଟାଏ ବୁଝିଲୁ ପଦାର୍ଥ?
0: ନାଇଁ ମୁଁ ଜାଣିପାରିଲିନି ଆଜ୍ଞା, ଦୁଆ ତ ପୁରୀ କାଳି ଟିକେ ଢାଳି ହେଇଗଲା।
1: ଟେବୁଲ ସାରା ଗାଳି କଲୁଣୁ, କହୁଛୁ ଟିକିଏ?
3: କିଛି ମନେ କରିବେନି ମ୍ୟାଡାମ, ଠିଆ ହେଇ ରହିଲେ କାହିଁକି, ବସନ୍ତୁ ଏ ଚୌକିରେ ବସନ୍ତୁ।
1: ଅପଦାର୍ଥ ଏ ଚୈତନ ଦେଖୁଛ ତା ଆଖିରେ
0: ପୋଛିଦେଲେନି ଆଜ୍ଞା, ସବୁ ପୋଛି ପୋଛି ସାଫ କରିଦେଲେନି ସାର। ଏଇଟା ଶୁଭ ଦେଇ ଜାଣିନଥିବେ କି?
2: ମୁଁ ଜାଣିଥିବି।
0: ନାଇଁ କଥା କଣ କି, ଦେଇ କାଳି ଢାଳି ହେଇଯିବାଟା ଶୁଭ ନୁହେଁ, ପୁଣି ନାଲି କାଳି।
1: ଚୈତନ
2: ହଁ ଆଜ୍ଞା, ହେ ଚୈତନ ଠିକ କହିଛନ୍ତି, କାଳି ଢାଳି ହେଇଯିବାଟା ବହୁତ ଶୁଭ।
1: ମୁଁ ବି ଶୁଣିଛି କାଳି ଢାଳି ଢାଳି ହେଇଯିବାଟା ଭାରି ଶୁଭ। ଚୈତନ
0: ସାର
1: ଯା ବାହାର ବସ
0: ବାହାରେ। ଦେଇ ମୁଁ ବାହାରେ ଅଛି।
3: ବର୍ତ୍ତମାନ କୁହନ୍ତୁ ଆଜ୍ଞା, ମୁଁ ଆପଣଙ୍କର କି ସେବା କରିପାରେ?
2: ଏଇଟା
1: ପ୍ରଜାପତି ଘଟସୂତ୍ର କାର୍ଯ୍ୟାଳୟ ପ୍ରାଇଭେଟ ଲିମିଟେଡ।
2: ଆପଣ
1: ଘଟକ ମାନେ ପ୍ରତିଷ୍ଠାନର କର୍ତ୍ତା, ମ୍ୟାନେଜିଂ ଡାଇରେକ୍ଟର ସବୁକିଛି?
2: ମୋର ସୌଭାଗ୍ୟ, ମୁଁ ଆପଣଙ୍କର ସାକ୍ଷାତ ପାଇଲି।
1: ସୁବିଧାରେ ଆଉ କମ ଖର୍ଚ୍ଚରେ ଉପଯୁକ୍ତ ପାତ୍ରପାତ୍ରୀ ଯୋଗାଡ଼ କରିଦେବା ହେଲା ଏ ଅନୁଷ୍ଠାନ ଲକ୍ଷ୍ୟ। ଏଠୁ ଲାଭ ଖାଇ ବଡ଼ ଲୋକ ହବାର ଲୋଭ ନାହିଁ କି ନଥିଲା?
2: ବୁଝିଲି।
1: କେତେ ସୁବିଧାରେ ଆପଣଙ୍କ ପାଇଁ ଇଏ ସବୁ କରାଯାଇଛି କହିଲେ? ଧରନ୍ତୁ ଆପଣଙ୍କର ଜଣେ ଭଲ ବରପାତ୍ର ଦରକାର।
2: ମୋର
1: ମାନେ ମାତ୍ର 20 ଟଙ୍କାରେ ଆମେ ଉପଯୁକ୍ତ ପାତ୍ର ଯୋଗେଇ ଦେବୁ, ଯୋଗେଇ ନଦେଲେ ଆପଣଙ୍କ ଟଙ୍କା ଆପଣଙ୍କୁ ଫେରେଇ ଦେବୁ।
2: କଥା କଣ କି, ମୋ ଭାଇ ଅସୁବିଧାରେ ପଡି ଆପଣଙ୍କ ପାଖକୁ ଆସିଛି।
1: ମୁଁ ତ ସେତିକି ଚାହେଁ
2: ଆଜ୍ଞା।
1: ବାପା ଆପଣଙ୍କର ଆପଣଙ୍କ ପାଇଁ ଯୌତୁକ ଦେବାର ସାମର୍ଥ୍ୟ ନଥିବାରୁ
2: କ୍ଷମା କରିବେ, ମୁଁ ବିବାହିତା।
1: ବୁଝିଲି ବୁଝିଲି, ଏଠିକି ଆସିଲା ବେଳେ ମୁଣ୍ଡରେ ଲୁଗା ଦେଇନଥିଲେ ବୋଲି ମୋର ଭ୍ରମ ହେଇଗଲା। କିଛି ଚିନ୍ତା ନାହିଁ, କୁହନ୍ତୁ କାହା ପାଇଁ ଆସିଛନ୍ତି?
2: ମୋ ନିଜ ପାଇଁ।
1: କହିଲେ ପରା ଆପଣ ବିବାହିତା, ଅଥଚ
2: ମୋର ଦରକାର ଆଜ୍ଞା।
1: କଣ ଦରକାର?
2: ଖଣ୍ଡିଏ ଚାକିରି।
1: ମାନେ ମାନେ ମାନେ ଚାକିରି କରିବା ଆଶାରେ ଆପଣ ପ୍ରାର୍ଥୀ ହେଇ ଏଠିକି ଆସିଛନ୍ତି?
2: ଆଜ୍ଞା। କଣ ହେଲା କଣ ହେଲା, ଆପଣ ତ ହସୁଛନ୍ତି କାହିଁକି?
1: ଚୈତନ
0: ବାବୁଙ୍କର ଏମିତି ଶୁଣିନଥିଲି।
1: ତୁ ଠିକ କହିଛୁ ଚୈତନ, ଠିକ କହିଛୁ, ଭାରି ଶୁଭ ଦିନ ଆଜି। ତୁ ଯା ତୁ ଯା, କଣ ହଁ ଦି କପ ଚା ନେଇକି ଆସିବୁ, ଯା
2: ଗୋଟେ ଭୁଲ ଧାରଣା ନେଇ ମୁଁ ଏଠିକି ଆସିଥିଲି।
1: ମାନେ ଏଠି ଅଫିସ

0: ସାଇନ୍ ବୋର୍ଡ ଟାଙ୍ଗି ଖବର କାଗଜରେ ବିଜ୍ଞାପନ ଦେଇ ଏପର୍ଯ୍ୟନ୍ତ ମୁଁ ଜଣେ ହେଲେ ଗ୍ରାହକ ପାଇନଥିଲି। ଭାବିଥିଲି ଆପଣ ହେଉଛନ୍ତି ମୋର ପ୍ରଥମ ଗ୍ରାହକ, ଅଥଚ
1: ବାସ୍ତବିକ ଏଥିପାଇଁ ମୁଁ ଖୁବ ଲଜ୍ଜିତା।
0: ଦେଖନ୍ତୁ, ଆପଣ ଯଦି ପାତ୍ର ଅନୁସନ୍ଧାନରେ ଆସି ଏଠି ଟିକେ ଲାଜରେ ଝାଉଁଳି ଯାଇଥାନ୍ତେ, ତାହେଲେ ଆପଣ ଭାବି ସ୍ୱାମୀଙ୍କ ଆଖିରେ ଆପଣଙ୍କ ନମ୍ବର ୱାନ୍ ପାତ୍ରୀ ହେଇ ରହିଥାନ୍ତେ। କିନ୍ତୁ ଚାକିରି କରିବାକୁ ଆସି ଯଦି ଆପଣ କହିବେ ଯେ ଆପଣ ଲଜ୍ଜିତା,
1: ତାମାନେ ମୋର ଲଜ୍ଜା କରିବା ଉଚିତ ନୁହେଁ ନା?
0: ମୋଟେ ନୁହଁ, ମୋଟେ ନୁହଁ। ଘଟସୂତ୍ର ଅଫିସର ସେକ୍ରେଟାରୀ ତାଙ୍କ ମ୍ୟାନେଜିଂ ଡାଇରେକ୍ଟରଙ୍କ ପାଖରେ କ'ଣ କେବେ ଲଜ୍ଜା କରିପାରନ୍ତି?
1: ମୁଁ ଆପଣଙ୍କର ସେକ୍ରେଟାରୀ?
0: ୟେସ୍ ୟେସ୍।
1: ତାମାନେ ଏଠି ମୋତେ ଚାକିରି ମିଳିଗଲା?
0: ନିଶ୍ଚୟ। ଆପଣ ବର୍ତ୍ତମାନ ଠୁ ଏ ଚୌକି ଛାଡି ଏଇ ସେଇ ଚୌକିରେ ବସନ୍ତୁ।
1: ଯାହା ଆପଣଙ୍କୁ ବହୁତ ଧନ୍ୟବାଦ।
0: ଆଚ୍ଛା, ଆପଣଙ୍କ ଶୁଭ ନାମ?
1: ମୋ ନାଁ ପଚାରିଲେ? ମୋ ନାଁ ବିସ୍ମିତା ଦାସ।
0: ନାଁଟା ଶୁଣି ମୁଁ ବି କମ ବିସ୍ମିତ ହଉନି।
1: ମତେ ମିତା ବୋଲି ଡାକିପାରନ୍ତି ଆପଣ?
0: ଏକ୍ସାକ୍ଟଲି, ମୁଁ ବି ସେଇଆ ଡାକି ବୋଲି ମନେ ମନେ ଭାବିଥିଲି। ମୋ ନାଁ ହେଉଛି ମୃଗାଙ୍କ ଦାସ। ଅବଶ୍ୟ ଉଚ୍ଚାରଣ ପାଇଁ ଆଦୌ ସୁବିଧା ନୁହଁ।
1: ତେବେ କଣ ବୋଲି ଡାକିବି କୁହନ୍ତୁ ନା।
0: ମଗ
1: ମଗ?
0: ହଁ, ମୋ ବୋଉ ମତେ ଗେହ୍ଲାରେ ପିଲାବେଳେ ମଗ ବୋଲି ଡାକୁଥିଲା। ତମେ ବି ସେଇ ମଗ ବାବୁ ବୋଲି ଡାକିପାର।
1: ସେଇଆ ଡାକିବି।
0: କଣ ଡାକିବ?
1: ମଗ ବାବୁ?
0: ନା ନା, ହେଲାନି, ଆଉ ଥରେ ଡାକ।
1: ମଗ ବାବୁ?
0: ଆଉ ଟିକେ ଗେହ୍ଲାରେ।
1: ମଗ ବାବୁ?
2: ସାର୍, ଦେଇ କଣ ଯାଇ ସେ ଚୌକିରେ ବସିଲେଣି?
0: ଏଣିକି ସେ ଆଉ ଦେଇ ନୁହନ୍ତି ରେ ଚୈତନ, ସିଏ ସେକ୍ରେଟାରୀ ଦେଇ।
2: ତାହେଲେ ତ ଏଇ ପୁରା ଜମିଯିବ।
0: ତୁ ଯାଇ ବାହାରେ ବସ। ଯା,
2: ଆପଣ ଏଠି ଥିବେ? ହଉ, ଚା ପି ଦିଅନ୍ତୁ। ଫୁକିକି ବିବାହ ଗରମ ଅଛି, ହେଲା, ମୁଁ ଯାଉଛି।
0: ଚା କେମିତି ଲାଗୁଛି? ଭଲ।
1: କୁହନ୍ତୁ କି କାମ କରିବି?
0: କାମ କାମ, ଏଇ ନିଅନ୍ତୁ, ଏଣିକି ଏ ଫାଇଲ ସବୁ ବୁଝନ୍ତୁ।
1: ଫାଇଲ ଭିତରେ ଏସବୁ?
0: କିଛି ନାହିଁ କିଛି ନାହିଁ, ମାନେ କାମ କିଛି ନଥିଲା ବେଳେ ଚିନା ବାଦାମ ଖାଇ ପେଟ ଭର୍ତ୍ତି ହୁଏ, ଆଉ ସେଇ ଚିନା ବାଦାମ ଠୁଙ୍ଗାରେ ଏସବୁ ଫାଇଲର ପେଟ ଭର୍ତ୍ତି ହୁଏ। ଆଉ ଜଣେ? ଆରେ ସେ ପୁରୁଷ ନା ସ୍ତ୍ରୀ? ଦେଇ ଦେଇ ତାହେଲେ ଚଞ୍ଚଳ ଯାଇ ଫାଟକ ବନ୍ଦ
1: କରୁଛନ୍ତି
0: ପରା। ଆଉ ଜଣେ ଦେଇ ଆସିଛନ୍ତି?
1: ଆସନ୍ତୁ, ଭଲ କଥା।
0: ଭଲ କଥା, ସେ ଯଦି ଚାକିରି ଖୋଜି ଆସିଥିବେ ଆଉ ଜଣେ ଜଏଣ୍ଟ ସେକ୍ରେଟାରୀ ରଖିବି ନା କଣ?
1: କିନ୍ତୁ ସେ ଯଦି ପାତ୍ର ଖୋଜି ଆସିଥାନ୍ତି?
0: ଏଇ ଆସିଗଲେ ପାତ୍ର ଯୋଗାନ୍ତୁ।
3: ଆପଣ
1: ଫାଟକ ବନ୍ଦ କରିବାକୁ ଆଦେଶ ଦେଇଥିଲେ, କଣ ଶୁଭୁନି ମୋ କଥା? ଯେତେବେଳେ ସିନେମା ଥିଏଟର ଫାଟକ ବନ୍ଦ ହେଇଯାଉଛି ସେତେବେଳେ ଆମେ ଆମ ଫାଟକ ବନ୍ଦ କରିଦେଲୁ।
3: ସିନେମା ଥିଏଟର ହାଉସ ଫୁଲ ହେଲେ ଫାଟକ ବନ୍ଦ ହୁଏ, ଏ କଥା ମାଲୁମ ଅଛି ତ?
0: ଆମର ବି ଏଠି ହାଉସ ଫୁଲ ହେଇଗଲାଣି।
1: ମାନେ ମାନେ ଆମର ଏତେ ଗ୍ରାହକ ହେଲେଣି ଯେ ସେମାନଙ୍କ ଇଣ୍ଟରଭ୍ୟୁ ପାଇଁ ଆମକୁ ବାରବାଟୀ ଷ୍ଟାଡିୟମ ଭଡ଼ା ନବାକୁ ହବ।
3: ତାହେଲେ ମୁଁ କଣ ଫେରିଯିବି?
2: ନାଇଁ ଆଉ ଫେରିବେ କେମିତି, ଫାଟକ ପର ଭିତର ପଟୁ ଫ୍ୟାନ ବନ୍ଦ ହେଇଗଲାଣି।
3: ଏତେ ଗ୍ରାହକ ଯଦି ନେଲେଣି ଆଉ ଜଣେ ଅଧିକ ନେଲେ କଣ ଚଳେଇ ପାରିବେନି? ଆଜ୍ଞା, ମୋ କଥା ଟିକେ ବିଚାର କରନ୍ତୁ।
0: ହଉ କୁହନ୍ତୁ, ତାହେଲେ କଣ ଆପଣଙ୍କ ଦରକାର?
3: ଦେଖନ୍ତୁ, ଜଣେ ରୋଗୀ ଯଦି ଡାକ୍ତରଖାନାକୁ ଯାଏ, ନାଇଁ ନାଇଁ ନାଇଁ ଆଜ୍ଞା ଉପମାଟା ଠିକ ହେଲାନି, ହେ ଗୋଟେ ଶବ ଯଦି ମଶାଣିକି ଯାଏ,
0: ବିଲୁଆ କୁକୁର ଆଉ ଶାଗୁଣା ମାନେ ଖୁସି ହେବେ।
3: ଠିକ, ଜଣେ ଯଦି ଘଟସୂତ୍ର ଅଫିସ କି ଯାଏ,
1: ସିଧା କହୁନାହାନ୍ତି ଆପଣଙ୍କ ବରପାତ୍ର ଦରକାର?
3: ଓ ପୁଣି ସେଇ ପ୍ରଶ୍ନ, ଜାଣନ୍ତି ମୋର ବୟସ କେତେ? କେତେ ଜାଣନ୍ତି?
1: ବୋଧେ 19-20 ହବ। ନାଇଁ
3: ଠିକ, କିନ୍ତୁ ଏଇଟା ମୋ ନିଜ ତିଆରି ବୟସ। ହେଲେ ଷଠୀ ଦେବୀଙ୍କ ତିଆରି ବୟସ କେତେ ଜାଣନ୍ତି?
1: କେତେ?
3: 27।
1: ହଁ, 27।
3: ତାହେଲେ କୁହନ୍ତୁ ତ ଦେଖି, ଏତେ ଦିନ ଯାଏ ମୋର ବିବାହ ନ କରିବାର କାରଣ କଣ ହେଇପାରେ? ମତେ ତ ଦେଖୁଛନ୍ତି, କୁହନ୍ତୁ ମୋର ନାହିଁ କଣ?
0: ମୁଁ କହିବି, ମାନେ ଆପଣଙ୍କର ନାହିଁ କେବଳ ଜଣେ ସୁନ୍ଦର ସୁସ୍ଥ ମନ ପସନ୍ଦିଆ ପାତ୍ର।
4: ଆଜ୍ଞା, କିସ କହିଲେ? କିସ କହିଲେ ଆଜ୍ଞା? ସୁନ୍ଦର ସୁସ୍ଥ ମନ।

0: ସନ୍ଧ୍ୟା ପତ୍ର କାହାର ଦରକାର? ଏଇ ମହାଶୟଙ୍କର।
1: ଆପଣ କିଏ? ଏଠି କାହିଁ ଆସିଲେ?
0: ନା ନା ନା, ଆସିତେ କିସ ମନା ଅଛି ନା? କିସ, ମୋ ନାଁ ହେଲା ଆଜ୍ଞା ବାସୁଦେବ, ବାଲେଶ୍ୱର ଜିଲ୍ଲା ବାସୁଦେବପୁରରେ ମୋ ଘର। ମୁଁ ପାତ୍ରୀ ଅନୁସନ୍ଧାନ କରିତେ ଆଇଛି।
1: ଆପଣ ଆପଣ ବିବାହ କରିବେ?
0: କୁହନ୍ତୁ ଆଜ୍ଞା, ଏଠି ମତେ କାହା ସାଙ୍ଗରେ କଥାବାର୍ତ୍ତା କରିତେ ହବ?
1: ସିଏ ହଉଛନ୍ତି ଏଠାକାର ମ୍ୟାନେଜିଂ ଡାଇରେକ୍ଟର, ଆଉ ମୁଁ ତାଙ୍କ ସେକ୍ରେଟାରୀ।
0: ନମସ୍କାର ଆଜ୍ଞା।
2: ନମସ୍କାର।
1: ବୁଝିଲେ, ମୋ କଥା ଆଗ ବୁଝନ୍ତୁ। ମୁଁ ବହୁତ ବେଳୁ ଆସିଲି।
0: ମୁଁ ଆଜ୍ଞା ବହୁତ ଦୂର ବାସୁଦେବପୁର ଆଇଛି, ଏଠୁ 150 କିଲୋମିଟର।
2: ହେଲା ହେଲା, କୁହନ୍ତୁ ତେବେ କଣ କହୁଛନ୍ତି କୁହନ୍ତୁ।
0: ମୋର ପ୍ରଥମ ସ୍ତ୍ରୀ ଆଜ୍ଞା
2: ମରି ଯାଇଛନ୍ତି।
0: ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା, ସେ ସୌଭାଗ୍ୟ ଆଜ୍ଞା ଜୀବନରେ ତ ହେଇପାରିଲା ନାହିଁ। ଆଉ
1: ତାହେଲେ ବଞ୍ଚିଛନ୍ତି?
0: ଆଜ୍ଞା ହଁ।
1: ଏ ଅନ୍ୟାୟ, ନିହାତି ଅନ୍ୟାୟ। ପ୍ରଥମ ସ୍ତ୍ରୀ ବଞ୍ଚି ଥାଉ ଥାଉ ଆଉ ଥରେ ବିବାହ କରିବେ
0: କାହିଁକି? ମୁଁ କିସ ସରକାରୀ ଚାକିରି କରିଛି ଯେ ଆଉ ଥରେ ବାହା କରତେ ମନା ଅଛି?
1: ମିଷ୍ଟର ଦାସ, ଆପଣ ଏମିତି ବୋକାଙ୍କ ପରି ଚାହିଁ ରହିଛନ୍ତି କଣ? ବୁଝନ୍ତୁ ଏ କଥା।
2: ଆଚ୍ଛା ଆଚ୍ଛା, ଇଏ ହଉ, ଆପଣଙ୍କ ନାଁଟା
1: ଥଣ୍ଡା ଦେବୀ,
0: ଇଏ ପୁରା ନାଁ କିସ ଛଚିନ୍ଦ୍ରା ଦେବୀ।
1: ଶୁଣୁଛନ୍ତି ତ ୟାଙ୍କ କଥା?
0: ନାଇଁ ନାଇଁ ନାଇଁ ଆଜ୍ଞା, ଆମ ଗାଁରେ ଛଚିନ୍ଦ୍ରା ବୋଲି ଗୋଟେ ଝିଅଟେ ଅଛି ଯେ, ତା ମାଷ୍ଟର ତା ଶ୍ରଦ୍ଧା ନାଁ ଦେଇଛନ୍ତି ଛନ୍ଦା।
1: ଆପଣ ବସନ୍ତୁ ଛନ୍ଦା ଦେବୀ, ମୁଁ ଆଗେ ଆପଣଙ୍କ କାମ ସାରିଦେଇକି ପଠେଇଦେବି। ହେଲେ ଏଠିକାର ଘଟଣା ଦେଖି ମୋ ମୁଣ୍ଡ ତ ଖରାପ ହେଇଯାଉଛି, ମୋ କାମ କଣ ହବ?
2: ଓହୋ, ତାହେଲେ ବାସୁ ବାବୁ ଆପଣ ଆଗେ ଆପଣଙ୍କ କାମ ଶେଷ କରନ୍ତୁ।
0: ହଁ ଆଜ୍ଞା, ଇଏ ଏ ନିଅନ୍ତୁ ଆଜ୍ଞା, ମୋ ଫିସ୍ 20 ଟଙ୍କା।
1: ମୋ ଫିସ୍ ବି ନିଅନ୍ତୁ 20 ଟଙ୍କା।
0: ବାଃ, ଏତେବେଳେ ଯାଏ ଫିସ୍ ନଦେଇ କରୁଥିଲେ କିସ?
1: ବୁଝିଲେ, ଏଇଟା ମୋ ଅଫିସ ଯଦି ହେଇଥାନ୍ତା ମୁଁ ଏଠୁ ଆପଣଙ୍କୁ ଧକ୍କା ଦେଇ ବାହାର କରିଦେଇଥାନ୍ତି।
0: ଆରେ ଯାଆନ୍ତୁ, ଏଇଟା ମୋର ଘର ହେଇଥିଲେ ମୁଁ ଆପଣଙ୍କୁ ମୁଁ ମୋର ପ୍ରଥମ ସ୍ତ୍ରୀର ଅବସ୍ଥା ଭୋଗାଇତେ ଛାଡି ନଥାନ୍ତି।
1: ଦେଖୁଛନ୍ତି ତ, ଦେଖୁଛନ୍ତି ତ ଆପଣ ମାନେ
2: ଶୁଣୁଛନ୍ତି? ଆହାଇ, ଏଠି ଏମିତି ଝଗଡ଼ା କଲେ ଚଳିବ? ହଉ, ଇଏ ବାସୁ ବାବୁ କହିଲେ କୁହନ୍ତୁ,
0: ମୋର ଆଜ୍ଞା ସ୍ତ୍ରୀଟେ ଦରକାର।
1: ନା, ୟା ହେଇପାରେ ନା, ମୁଁ ଦେଖିବି ଆପଣ କେମିତି ବାହା ହେବେ।
0: ଆଜ୍ଞା, ଇଏ କଣ ଆପଣଙ୍କ ବ୍ୟବସାୟ ଭାଙ୍ଗିତେ ଆସିଛନ୍ତି ନା କିସ?
2: ବାସ୍ତବିକ ଛନ୍ଦା ଦେବି
1: କଣ? ବାସ୍ତବିକ ଛନ୍ଦା ଦେବି? ଆରେ ବା, ଆପଣ ତାହେଲେ ୟାଙ୍କୁ ସପୋର୍ଟ କରୁଛନ୍ତି?
2: ନାଇଁ ନାଇଁ ନାଇଁ ନାଇଁ ନାଇଁ, ମାନେ ମୋର କହିବାର ଉଦ୍ଦେଶ୍ୟ ହଉଛି,
1: ଛାଡ଼ନ୍ତୁ ସେ କଥା। ବାସୁ ବାବୁ, ଦୟାକରି ଆପଣ କହିଲେ।
0: ଆଜ୍ଞା, ପାତ୍ରୀ ଯେ ରକମ ହଉ, ମୋର ସ୍ତ୍ରୀଟେ ଦରକାର।
1: ଯେରକମ ମାନେ? ସେଇଟା କଣ, ମୁଁ କିଛି ବୁଝିପାରିଲିନି।
0: ବୁଝିବେ ଆଉ କିସ, ହାତ ଥିବ, ଗୁଡ଼ ଥିବ, ମାନେ ଭଗବାନ ତ ଯେରକମ ବାଗେଇ ଥବେ, ମୋର ସେମିତିଆ ସ୍ତ୍ରୀଟେ ଦରକାର, ବାସ୍।
2: ଆଚ୍ଛା, ଇଏ ବାସୁ ବାବୁ, ଆପଣଙ୍କର ଟିକେ ଥଣ୍ଡା ମିଞ୍ଜାସର ସ୍ତ୍ରୀ ହେଲେ ଚଳିବ?
0: ମାରିଦେଲେ, ଏ ଥୁଣ୍ଟିଆମି କଥା କିସ କହନ୍ତି କହନି, ତାହେଲେ ତ ମତେ ପୁଣି ଥରେ ପାତ୍ର ଖୋଜି ଆସିତେ ହବ।
2: କାହିଁକି ଆଜ୍ଞା?
0: ଦେଖନ୍ତୁ ଆଜ୍ଞା, ମୋର ପ୍ରଥମ ସ୍ତ୍ରୀ ଭାରି ଥଣ୍ଡା ମିଜାସର ନୁକ, ଥରେ ମୁଁ ତାକୁ ଖୁବ ଗରମ ଗରମ ଗଳାରେ ଦି ତା ତ ଶୁଣେଇ ଦେନି, ସେତିକିରେ ତ ସେ ବରଫ ପରି ଏମିତି ତରଳି ଗଲା ଯେ ତାକୁ ସନ୍ନିପାତ ହେଇଗଲା ଆଜ୍ଞା, ମରି ଯାଇଥାନ୍ତା।
1: ସେ ମରି ନଥାନ୍ତା ଯେ ଆପଣ ତାକୁ ମାରି ଦେଇଥାନ୍ତେ। ତାହେଲେ ବାସୁ ବାବୁ,
0: ମୋର ଗୋଟେ ଖୁବ କଡା ମିଞ୍ଜାସର ସ୍ତ୍ରୀ ଦରକାର। ହଉ, ମୁଁ ଏଥର ଉଠୁଛି।
1: ଏଇ ରସିଦ ନିଅନ୍ତୁ, ତାରିଖ ଦିଆ ହେଇଛି, ସେଇଦିନ ଆସି ଆମକୁ ଦେଖା କରିବେ, ହେଲା? ଇଣ୍ଟରଭ୍ୟୁ ହବ।
0: ହଉ ଆଜ୍ଞା, ମୁଁ ଆସୁଛି ଆଜ୍ଞା। ନମସ୍କାର।
2: ଇଏ କଣ ଆଜ୍ଞା, ଇଏ ଆପଣ କଣ ଯିବାକୁ ବାହାରିଲେଣି?
1: ହଁ, ସିଏ ତ ଗଲେ,
2: ତାଙ୍କ କାମ ସରିଲା, ସେ ଗଲେ।
1: ମୋ କାମ ଯେ କାହିଁକି ଏ ଯାଏ ସରୁ ନାହିଁ, ମୁଁ ମୋତେ ବୁଝିପାରୁନି।
2: ଓହୋ, ପ୍ରକୃତରେ ଆପଣ କଣ ଚାହାନ୍ତି କହିଲେ?
1: ଆଚ୍ଛା ଶୁଣନ୍ତୁ, ଇଏ ସେଇ ଭଦ୍ରଲୋକ ବାସୁ ବାବୁ, ବେଶ ଅବସ୍ଥା ସମ୍ପନ୍ନ ଉଚ୍ଛାଇ ଭଦ୍ରଲୋକ,
2: ସିଏ ଚାହାନ୍ତି ଜଣେ କଡା ମିଜାସର ସ୍ତ୍ରୀ।
1: ଏଇ ଆପଣଙ୍କ ମିଜାସ ପରି କଣ କହିଲେ? ମୋ ମିଞ୍ଜାସ କଡା? ନାଇଁ ନାଇଁ, ମୋ ମିଞ୍ଜାସ କଡା, ବୁଝିଲେ, ମୋ ମିଞ୍ଜାସ କଡା ହେଇଥିଲେ ଆପଣ ଆଜି ମୋ ପ୍ରତି ଏ ବ୍ୟବହାର ଏଠି କରିନଥାନ୍ତେ, ବୁଝିଲେ। ଦିଅନ୍ତୁ ମୋ ରସିଦ, ମୁଁ ଯାଉଛି।
3: ତାରିଖ ଦିଆଯାଇଛି?
1: ହଁ ହଁ, ସେଇ ତାରିଖରେ ଇଣ୍ଟରଭ୍ୟୁକୁ ଆସିବି।
2: ପୁଣି କି ଆସିଲେ ନା କଣ?
3: ଚୈତନ୍ୟ କାହାକୁ ଆଣୁଛନ୍ତି ବୋଧେ।
2: କଥା କଣ ଚୈତନ?
3: ଆମ ପାଖକୁ ନା ତମ ପାଖକୁ? ଆଚ୍ଛା, ତମ ନା କଣ?
4: ଫୁଲା।
3: କଣ ତମକୁ ପଚାରୁଥିଲି?
4: ମୁଁ କଣ ମିଛ କହୁଛି? ଦେଇ ହେଇ ଦେଖୁନାହାନ୍ତି, ତାଙ୍କ ବାଁ ହାତରେ ତାଙ୍କ ଲାହା ଲେଖା ହେଇଛି ଫୁଲା। ତମ ନା ଫୁଲଟି?
3: ହଁ, ଫୁଲ ବେହେରା। ତୁମେ କହୁନ, ଦେଖୁନ, ଦେଖ ଦେଖ ମୁଁ

0: ତମ ଘର କୋଉଠି?
1: ଆମ ଘର ତମ କହୁନ, ଆମ ଘର
2: ଉପର ବାଉଁଶ ପତ୍ର ଗଳି।
1: ହଲୋ ହଲୋ, ହଁ ହଁ, ଉପର ବାଉଁଶ ପତ୍ର ଗଳିରେ ମୋ ବୋଉ ନୁହଁ, ମତେ ଏଠିକି ପଠେଇଛି ପରା।
3: ଏ କଣ ପାଇଁ ପଠେଇଛନ୍ତି?
0: ଏଠି 20 ଟଙ୍କା ଦାଖଲ କଲେ ଉପଯୁକ୍ତ ପାତ୍ର ପାତ୍ରୀ ମିଳନ୍ତି, ଜାଣିଛ?
2: ବାହାର କଲେଣି ଆଜ୍ଞା,
0: ବାହାର କଲେଣି। 10 ଟଙ୍କା କଣ କହିଲି ପରା, ଫିସ୍ ହଉଛି 20 ଟଙ୍କା।
3: ଆଚ୍ଛା, ଏ ଟଙ୍କା ତମେ କଣ ପାଇଁ ଦଉଛ କହିଲ?
1: ତମେ କହୁନ, ମୁଁ କିଛି ଜାଣିନି, ସବୁ ସେଇ ଜାଣନ୍ତି।
0: ଇଏ ଚୈତନ, ଚୈତନ
2: ମତେ ଡାକିଲେ ଆଜ୍ଞା।
3: ହଁ, ଫୁଲ କହୁଛନ୍ତି, ତାଙ୍କ କଥା ସେ କିଛି ଜାଣନ୍ତି। ତମେ ସବୁ ଜାଣ, ତମେ କହିବ।
0: ସେ ବିଚାରି ଯେତେବେଳେ ତୋ ସାହାଯ୍ୟ ଚାହୁଁଛି, ତୁ ପଛ ଘୁଞ୍ଚା କାହିଁକି ଦଉଛୁ ଚୈତନ?
3: କୁହ କଣ ଜାଣିଛୁ, କହୁନ
1: କହୁନ।
0: ଆହୁରି ଯଦି ଅଛି କହୁନ,
1: ମୁଁ କିଛି ଜାଣିନି, ସବୁ ସେଇ ଜାଣନ୍ତି। ତମେ କହୁନ,
0: ହରି ବୋଲ, ପୁଣି ସେଇ କହିବେ। ଚୈତନ, ଇଏ ନାଟକରେ ତମେ ଆଉ ଉତ୍କଣ୍ଠା ନ ବଢେଇ ଚଞ୍ଚଳ ତମ ଅଭିନୟ ଶେଷ କର।
2: ଆଚ୍ଛା ଲୋକ, ଇଏ ନାଇଁ କଥା କଣ କି ଦେଇ, ମୁଁ ତାକୁ ବୁଝେଇକି କହିଲି, ଦେଖ ସାବତ ମା ପାଇଁ ଏ ଦିନେ ପାତ୍ର ଖୋଜିବା ଅସୁନ୍ଦର କଥା, ତେଣୁ ତମେ ବରଂ ନିଜ ପାଇଁ ଫିସ୍ ଦାଖଲ କର।
3: ଆଚ୍ଛା, ଯଦି ଏମିତି କଥା ତାହେଲେ ଆଉ 10 ଟଙ୍କା କାହିଁ?
1: ମୁଁ କି ଜାଣେ, ସବୁ ସେଇ ଜାଣନ୍ତି।
0: ଚୈତନ, ତାଙ୍କର ସବୁ କଥା ଯେତେବେଳେ ତୁ ଜାଣିଛୁ, ବାକି 10 ଟଙ୍କା କଥା ନ ଜାଣିବୁ କାହିଁକି?
2: କଥା କଣ କି ସାର, ୟାଙ୍କ ସାବତ ମା କହିଲେ ତାଙ୍କର ତ ଦ୍ୱିତୀୟ ପକ୍ଷ ବିବାହ, ତେଣୁ 10 ଟଙ୍କା ନେଇ ମାନେ ଅଧା ଫିସ୍ ନେଇ କାମ ଚଳାଇ ଦିଅନ୍ତୁ।
0: ବୁଝିଲି ବୁଝିଲି, ପ୍ରସ୍ତାବଟା ବେଶ ଯୁକ୍ତିପୂର୍ଣ୍ଣ।
2: ଯୁକ୍ତିପୂର୍ଣ୍ଣ ହେଲେ ସାର, ୟାଙ୍କ ନିଜ ବେଳକୁ ସେ ନିୟମ ଖାଟିବ କାହିଁକି? ନା ଜମା ନୁହେଁ, ଜମା ନୁହେଁ ଆଜ୍ଞା, କମ୍ପାନୀର ମୁଁ କେବେ ଗାଟା କରିବାକୁ ଦେବି ନାହିଁ, ସେଇଥିପାଇଁ ମୁଁ କହିଲି।
3: କଣ କହିଲ?
2: ସାବତ ମା ଦାଉରୁ ବିଚାରି ହାତକୁ ଦିହାତ ହେଇପାରୁନି, ତେଣୁ ନିଅଣ୍ଟ ଫି ବାବଦକୁ ବାକି ଦରମାରୁ ପଛେ ମୁଁ 10 ଟଙ୍କା ମଜୁରା ଦେଇଦେବି, କମ୍ପାନୀର 10 ଟଙ୍କା ଘାଟା ହବ କାହିଁ? ନାହିଁ,
0: ଦେଖୁଛନ୍ତି ଦେଖୁଛନ୍ତି ମିତା ଦେବୀ, ଅନୁଷ୍ଠାନର ଲାଭ ପାଇଁ ଚୈତନ୍ୟର ଚିନ୍ତାଧାରା କେତେ ମହତ୍।
2: ସାର ସାର, ମୁଁ କଣ କହୁଥିଲି କି, ମୋର ତ ଏଠି 1.5 ମାସର ଦରମା ବାକି ଅଛି, ସେଥିରୁ ଯଦି 10 ଟଙ୍କା।
0: ଆରେ ବାକି ଦରମା କଥା କିଏ ପଚାରେ, ମୁଁ ଏ କାମ ପାଇଁ ତତେ ଆଡଭାନ୍ସ ଦବାକୁ ରାଜି ଅଛି। ସେକ୍ରେଟେରୀ
3: ସାର,
0: କୁମାରୀ ଫୁଲ ବେହେରାଙ୍କ ନାଁରେ 20 ଟଙ୍କାର ରସିଦ କାଟନ୍ତୁ।
3: ହେଲେ ତାଙ୍କର କେମିତି ପାତ୍ର ଦରକାର, ସେ କଥା ଫୁଲ କହିଲେନି।
0: ଆହା, ତାଙ୍କୁ କାହିଁକି ଆଉ ହଇରାଣ କରୁଛନ୍ତି, ଏ କଥା ବି ସେଇ ଜାଣନ୍ତି ନା କଣ ରେ ଚୈତନ?
3: ହେଲା ହେଲା, ଏଇ ନିଅ ଫୁଲ, ଏ ରସିଦ ନିଅ, ତାରିଖ ଦିଆ ହେଇଛି, ସେଇ ତାରିଖରେ ଆସି ଆମକୁ ଦେଖା କରିବ ହେଲା।
0: ତାହାର ଡାଇରୀରେ ନୋଟ କରନ୍ତୁ ସେକ୍ରେଟେରୀ, ସେଦିନ ଚୈତନ୍ୟକୁ ମୋଟେ ଛୁଟି ଦିଆଯିବ ନାହିଁ।
2: ଏଇଟାକୁ
0: ବି ତୋ ଡ୍ୟୁଟି ଭିତରେ।

0: ଧରି ନଉଛି। ତୁ ଯା ଫୁଲକୁ ଛାଡି ଦେଇକିରି ଆ।
1: ଓହୋ,
2: ମୁଣ୍ଡରେ ହାତ ଦେଇ ବସିଲେ ଯେ ଆପଣଙ୍କର ପୁଣି କଣ ହେଲା?
0: କି କାମରେ ହାତ ଦେଲି କେଜାଣି, ମୋ ମୁଣ୍ଡ ଏକଦମ ଗୋଳମାଳ ହେଇଯାଉଛି। ଆଉ ଏଠି ମିନିଟିଏ ସୁଦ୍ଧା ରହିପାରିବି ନାହିଁ, ହେଇଦି ମୁଁ ଉପର କୋଠରେ ଶୋଇବି ଯାଉଛି। ମତେ ଆଜି ଆଦୌ ଡିଷ୍ଟର୍ବ କରିବ ନାହିଁ କି ଡାକିବ ନାହିଁ।
2: ବଡ଼ ଅଦ୍ଭୁତ ମଣିଷ ତ ଇଏ।
3: ମା ଦୁର୍ଗା, ମା ସମଲେଇ, ଇଏ ଘଟସୂତ୍ର ଅଫିସଟା କେନ୍ତା କଷ୍ଟ ପାଇଲି ଏକଥା ମୋର ମନ ଜାଣୁଛେ।
2: ନମସ୍କାର, ବସନ୍ତୁ।
3: ବୁଝିଲେ କାଏ, ଖବର କାଗଜରୁ ତୁମର ହାଲଚାଲ ପଢି ଇନକେ ଆସି ତୁମର ସାଇନ ବୋର୍ଡ ଦେଖି ମୁଇଁ ଭାବିଲି ଯେ ଇଟା ତୁମର ଗୋଟେ 420 କାରବାର।
2: କଣ କହିଲେ? ଆମର ଅନୁଷ୍ଠାନକୁ ଆପଣ 420 କହୁଛନ୍ତି?
3: କହିଲି ଆଉ କେନ, ତମକୁ ଆସି ଯେନ୍ତା ଦେଖିକରି କହୁଛେ। ଇଟା 420 ନୁହେଁ, ପୁରା 840, ମାନେ ଡବଲ ହବାର କଥା।
2: ବୁଝିପାରିଲିନି ଆଜ୍ଞା।
3: ବୁଝେଇଦେବି ମା, ସବୁ ବୁଝେଇଦେବି।
2: ଆପଣ?
3: ମୁଇଁ, ମୋର ଘର ସମ୍ବଲପୁର ଜିଲ୍ଲା ମେଲଛାମୁଣ୍ଡା ଥାନା ଧୁମା ଭଟ ଗାଁ। ମୁଇଁ ଗଉନ୍ତିଆ ମଥୁରା ବିହାରୀ ଦାସ।
2: ଆପଣଙ୍କୁ କଣ ଦରକାର?
3: ମୋର ଗୋଟେ କନିଆ ଦରକାର।
2: ମାନେ ପାତ୍ରୀ?
3: ହଏ ଆଜ୍ଞା, ପାତ୍ରୀ ଦେଖିବାର ଲାଗି ସୁନ୍ଦରୀ ହେଇଥିବା, ବୁଝିଲେ କାହିଁ ମା, ଯେନ୍ତା ପରୀର ବାଗେ ଇନେ ନାଇଁ ମିଲବା କେ।
2: ମିଳିବେନି କାହିଁକି, ନିଶ୍ଚୟ ମିଳିବେ। ପାତ୍ରୀ କଣ ଆପଣଙ୍କ ପାଇଁ ଅଭାବ ହବ?
3: ଏ ବୁଆ କଣ କହୁଛ ମା, ଇ ବୟସରେ ମୁଇଁ ଯଦି ମୋର ଲାଗି କନିଆ ଖୁଜିମି ତାହେଲେ ତମର ଏ ପ୍ରଜାପତି ଘଟଚିତ୍ର ଅଫିସ କେଣା, ଖୋଦ ପ୍ରଜାପତି ବି ମତେ ଯୁଗେଇ ନେଇ ପାରନ୍। ନାଇଁ ମା, ମୁଇଁ ମୋର ବାବୁର ଲାଗି ଗୋଟେ କନିଆ ଖୋଜୁଛେ।
2: ବାବୁ?
3: ନାଇଁ ବୁଝିପାରଲ, ମୋର ପିଲାଟା। ଆଚ୍ଛା ତମେ କହ ତ ମା, ତମେ ଇନେ କାଣା କରସ?
2: ଆପଣଙ୍କ ପୁଅ କଣ ଚାକିରି କରନ୍ତି? ଆଚ୍ଛା ବୟସ କେତେ ହବ? ତାଙ୍କ ରଙ୍ଗ କଳା ନା ଗୋରା? ଆପଣ ଏମିତି ହସୁଛନ୍ତି କାହିଁକି?
3: ଅପଦାର୍ଥଟା ପହିଲା ନମ୍ବର ଯୋଗ୍ୟ, ସିଏ କଣ ନୌକରୀ କରବା?
2: ଆଉ ତେବେ କରୁଛନ୍ତି କଣ?
3: ପାଠ ସାଠ ପଢି ବାବୁ ଆମର ବ୍ୟବସାୟ କରୁଛନ୍। ପହିଲେ ହୀରାକୁଦି, ସେନୁ ରାଉରକେଲା, ଇହାଦେ ଦଣ୍ଡକାରଣ୍ୟରେ ବ୍ୟବସାୟ ଚାଲିଛେ।
2: ଭଲ ଆୟ କରୁଥିବି ନିଶ୍ଚୟ?
3: ଆୟର କଥା ନାହିଁ ପଚର ମା, ଖର୍ଚ୍ଚାର କଥାଟା ପଚର। ବାପର ନୁ ହଜାର ହଜାର ଟଙ୍କା ଆଣି ଇନେ ଖର୍ଚ୍ଚା ଚାଲିଛେ, ଠିକ ତମର ଇଏ ଉପରବାଲା ବାବୁର ବାଗି। ଅଯୋଗ୍ୟ ଅପଦାର୍ଥ!
2: କଣ କହିଲେ, କଣ କହିଲେ? ଆମ ବାବୁ ଅଯୋଗ୍ୟ ଅପଦାର୍ଥ?
3: ହଏ, ତମେ ଦେଖବ ମା ତମର ବାବୁର ଅବସ୍ଥା କାଣା ହବା। ଇ ଦେଶ ଥି ପ୍ରଜାପତି ବ୍ୟବସାୟ ଚାଲବ କାଏଁ? ସବୁ ପ୍ରଜାପତି ଏ ଗଛରୁ ସେ ଗଛ ଉଡ଼ି ଉଡ଼ି କଲେ କଲେ ଭାଗି ଯିବେ, ଆଉ ତୁମର ବାବୁ, ତମର ବାବୁ ଥୁଣ୍ଟା ଗଛକେ ଚାହିଁ ଠିଆ ହେଇଥିବେ। ଅପଦର୍ଥ କୁଳଙ୍ଗ!
2: ଆପଣ କାହା କଥା କହୁଛନ୍ତି?
3: ମୋର ବାବୁର କଥା।
2: ଯିଏ ଏମିତି ଅଯୋଗ୍ୟ ତାଙ୍କ ବିବାହ କଥା ଆପଣ କାହିଁକି ଭାବୁଛନ୍ତି?
3: କାଣା ଆଉ କରିବି ମା, କାଣା ଆଉ କରିବି। ବାବୁ କହୁଛନ୍ ଆପଣାର ଗୁଡ଼େ ଠିଆ ନାହିଁ ହେଲେ ବିହା ନାହିଁ କରନ୍, ଆର ମୁଇଁ ଜାନେ ମୁଇଁ ବଞ୍ଚିଥିବା ତକ ବାବୁ ତାର ଅପଣା ଗୁଡ଼େ ଠିଆ ନାଇଁ ହେଇପାରନ୍। ମୁଇଁ ପୁତା ଜନମ କରିଥିଲି, କାଣା ସେ ବୁଢା ହେଲେ ବିହା କରବା?
2: ଆଚ୍ଛା, ଆପଣ ତାହେଲେ ପୁଅ ପାଇଁ ପାତ୍ରଟିଏ ଚାହୁଁଛନ୍ତି? ନାଇଁ,
3: କେନ୍ତା କଥା କହୁଛ ମା, ମୁଇଁ ଚାହେଁ ଆର ତୁମେ ନାହିଁ ଚାହ?
2: ହଉ ଠିକ ଅଛି,
3: ତୁମେ ବ୍ୟବସାୟ ଖୋଲିଛ ପରା,
2: ଏଇ ନିଅନ୍ତୁ ଆପଣଙ୍କ ରସି, ତାରିଖ ଦିଆ ହେଇଛି ସେଇ ତାରିଖରେ ଏଠିକି ଆସିବେ, ବୁଝିଲେ?
3: ହଁ, ପ୍ରତି ମାସରେ ମୁଇଁ ହାଇକୋର୍ଟ କେସରେ କଟକ ଆସି ଇନକେ ନିଶ୍ଚୟ ଆସିବି, ସେତେବେଳେ ଦେଖିବି ତୁମର ପ୍ରଜାପତି କେନ୍ତା କରାମତି। ଆସୁଛେ ମା। ମା ଦୁର୍ଗା, ମା ସମଲେଇ।
2: ବଡ ବିଷମ ଲୋକ ତ ଇଏ, କହୁଛନ୍ତି କଣ ନା ସବୁ

0: ଭିତରେ ଅପଦାର୍ଥ ପାତ୍ରପାତ୍ରୀ ପାଇଁ ଅଫିସ ଖୋଲା ହେଇଛି।
1: ବିଷମ ଲୋକ ନୁହ ମୋ ଦେଇ, କେନ୍ତା ବଢିଆ ଲୋକ,
0: କେନ୍ତା ବଢିଆ ଲୋକ। ତୁ କେମିତି ଜାଣିଲୁ ମ?
1: ମତେ 2 ଟଙ୍କା ବକ୍ସିସ ଦେଇଗଲେ ପରା।
0: ମୁଁ ପାରିବିନି ଲୋ ମା, ଏଭଳି ଲୋକଙ୍କୁ ମୁଁ ଜମାରୁ ପାରିବିନି।
2: କଣ ହେଇଛି କଣ ହେଇଛି ସେକ୍ରେଟାରୀ?
0: ଜଣେ ବୟସ୍କ ଭଦ୍ରଲୋକ ଆସିଥିଲେ
2: ଉଦ୍ଦେଶ୍ୟ
0: ତାଙ୍କ ପୁଅ ପାଇଁ ପାତ୍ର ଠିକ କରିବାକୁ।
2: ସତରେ? ଚୈତନ ଚୈତନ ଆଉ 2 କପ୍ ଚା, ଆଉ ବୋତଲ ନାଲି କାଲି ଟେବୁଲ ଉପରେ ଢାଳି ଦେ, ଇଏ ଭାରି ଶୁଭ ଲକ୍ଷଣ।
0: କଣ ହେଲା, ଏମିତି ବୟସ୍କ ଲୋକମାନେ ଆସିବା ଶୁଭ ଲକ୍ଷଣ?
2: ନିଶ୍ଚୟ, ଆଜି ଦିନ ସାରା ଖାଲି ଦଳେ ଅଯୋଗ୍ୟ ପାତ୍ର ପାତ୍ରୀ ଆସିଥିଲେ, କିନ୍ତୁ ଇଏ ଆସିଲେ ଜଣେ ବାପା। ବାପା ମାନେ ମା ମାନେ ପାତ୍ର ପାତ୍ରୀ ଖୋଜି ଆସିଲେ, ଆମ କମ୍ପାନୀର ମାନେ ଦେଶବାସୀଙ୍କ ଉପରେ ଗୋଟେ ଆସ୍ଥା ରହିବ।
0: ହେଲେ ସେ କହୁଥିଲେ କଣ ଜାଣନ୍ତି?
2: କଣ?
0: ଆପଣଙ୍କ ପରି ତାଙ୍କ ପଟି ପଟେ ପହିଲା ନମ୍ବର ଅଯୋଗ୍ୟ ଅପଦାର୍ଥ ଆଉ ଅକାଳ କୁଷ୍ମାଣ୍ଡ।
2: ମାନେ
0: ମାନେ କଣ? ଆପଣ ଅଯୋଗ୍ୟ ବୋଲି ଏ ବ୍ୟବସାୟ ଖୋଲିଛନ୍ତି, ଦିନେ ଆ ଅବସ୍ଥାବରଣଟା ଦିକଡ଼ା ପଟିଯିବ।
2: ତାହେଲେ ଧରି ନିଅନ୍ତୁ ସେ ଭଦ୍ରଲୋକଙ୍କ ପୁଅ ଭଳି ଯୋଗ୍ୟତମ ପୁଅ ଆଉ କେହି ନାହିଁ, ତାଙ୍କ ପାଇଁ ଆମ ଷ୍ଟକରେ ଥିବା ସବୁଠୁ ସୁନ୍ଦରୀ ଆଉ ସୁଯୋଗ୍ୟ ପାତ୍ରୀ ଆମକୁ ଠିକ କରିଦେବାକୁ ପଡିବ।
1: ଠିକ କହିଛନ୍ତି ଆଜ୍ଞା, ଏକଦମ ଠିକ କହିଛନ୍ତି। ଏମିତି ବାପା ମାନେ ଆସିଲେ ମୋର ତ କଚେ ପୁଅ ବାହାର।
2: କିରେ କାହିଁକି ରେ ଚୈତନ?
1: ସାର ମତେ ପରା ରୋକ ଠୋକ ବକ୍ସିସ ଦେଇଗଲେ।
2: ଦେଖିଲ ଦେଖିଲ ତ ମିତା ଦେବୀ,
0: ତାହେଲେ ଆପଣ ଚାହାନ୍ତି ଏମିତି ବାପା ମାନେ ଆସନ୍ତୁ?
2: ନିଶ୍ଚୟ।
0: ତାହେଲେ ଦେଖିବେ ଏମିତି ଆସୁ ଆସୁ ଦିନେ ଆପଣଙ୍କ ବାପା ବି ଏଠି ଆସି ପହଞ୍ଚି ଯିବେ।
2: ମୋ ବାପା? ମୋ ବାପା କାହିଁକି ଆସିବେ?
1: ଆଜ୍ଞା ନିଶ୍ଚୟ ଆସିବେ
2: ଚୈତନ।
1: ଆଉ ସେଦିନ ଦେଖିବେ ଆଜ୍ଞା, ଟେବୁଲ ଉପରେ ଦୁଆତେ ନୁହେଁ କି ବୋତଲ ନୁହେଁ, ଏକାବେଳେ

0: ସବୁ ଦୋଷ ଆମର ଥାଉଛି। ଆମେ ଯେତେବେଳେ ଏଠି ଗୋଟା ବାହାଘର ଭଲ କି ଅଫିସ ଖୋଲିଛୁ, ଦୋଷ ଆମର ନଥାଇ ଆଉ କାହାର ଥାଇବ? ହଉ ଆପଣ ବସିଥାନ୍ତୁ, ମୁଁ ଗୋଟେ ବିଡ଼ି ନେଇକି ଆସିଛି।
1: ଏ ପାଇକ
0: ପାଇକ ଆପଣଙ୍କ ସାଙ୍ଗରେ ଢାଲ ତରବାଲ ଧରି ପାଇକ ବି ଆସୁଛନ୍ତି ନା କଣ? ହଁ ମୁଁ ଡାକି ଦଉଛି, କିଏ ଅଛ ରେ ବାପା? ପାଇକ ରାଣୀ ମା ଡାକୁଛନ୍ତି, ଭିତରକୁ ଆସ।
1: କିସେ ତମେ ମୋତେ ତାପରେ କହୁଛ କିଏ? ମୁଁ ତୁମକୁ ଡାକୁଛି, ତୁମେ ପୁଣି ପାଇକ ପାଇକି କିଏ ହୁରୁପ କହୁଛ?
0: ମତେ ଡାକୁଥିଲେ
1: ହଇ
0: ମୁଁ ପାଇକ।
1: ଏ ଅଫିସରେ ତମେ ପାଇକ ପାଇକି କରୁନ କିଏ? ଏ ପାଇକ ପୋଷାକ ପିନ୍ଧିବାର ପରା
0: ବୁଝିଗଲି। ହଁ ମୁଁ ପାଇକ। ହଉ କଣ କହୁଥିଲେ କୁହନ୍ତୁ।
1: ଅଫିସ କି ତମର ବଡ଼ ବାବୁ ଆଇବେ ନା?
0: ଆଇବେ, ସମସ୍ତେ ଆଇବେ। ବାବୁ ଆଇବେ, ସେକ୍ରେଟେରୀ ଦେଇ ଆଇବେ, ପାତ୍ର ପାତି ସମସ୍ତେ ଆଇବେ। ଆଜି ପରା ଇଣ୍ଟରଭ୍ୟୁ।
1: ସତେ କିଏ? ଆଜି ଇଣ୍ଟରଭ୍ୟୁ?
2: ଆରେ ଚୈତନ
0: ସାର୍,
2: ଆରେ ସେକ୍ରେଟେରୀ ଆଇଲେଣି?
0: ଆସିନାହାନ୍ତି ଆଜ୍ଞା,
2: ଆସିନାହାନ୍ତି। ଆଜି ଇଣ୍ଟରଭ୍ୟୁ, ଏତେ ବଜେ ତାଙ୍କ ଦେଖା ନାହିଁ।
1: ବାବୁ ସେମାନେ 8 ଘଣ୍ଟାରୁ ଆସି ଏଇଠି ବସିବାର।
2: ହଉ ହଉ ଆପଣ ବସନ୍ତୁ। ଏ ଚୈତନ ସେମାନେ ଆସିଲେଣି
0: କିଏ? ଇଣ୍ଟରଭ୍ୟୁ ବାଲା? ହଁ ପୁରା ଫୁଲ ହେଇଗଲାଣି ଆଜ୍ଞା, ଅପେକ୍ଷା ଗୁର ଭରପୁର।
2: ଅତ ତ ସେକ୍ରେଟେରୀଙ୍କର ଏଇଟା ଦେଖା ନାହିଁ।
0: ନାଇଁ ଆଜ୍ଞା, କଥା କ'ଣ କି ସାର୍, ମୋର ଗୋଟେ କଥା ବୁଝିବାର ଥିଲା।
2: କ'ଣ କ'ଣ?
0: ଆଜି ଆମର ଏଠି କ'ଣ ନାଚ ହବ?
2: ନାଚ କି ନାଚ କିରେ?
0: ନାଇଁ ସେ ଘରେ ମୁଁ ଦେଖିଲି ଗୋଟେ ଦିଟା ଝିଅ ପିଲା କ'ଣ ତାଳେରେ ଗୋଡ଼ ପକଉଛନ୍ତି।
2: ସେମାନେ ତାଙ୍କ ଶାଶୁ ଶ୍ୱଶୁରକୁ ନାଚର ନମୁନା ଦେଖେ।
1: ବାବୁ ସେମାନେ 8 ଘଣ୍ଟାରୁ ଆସି ମୁଁ ଏଇଠି ବସିଛି ଯେ।
2: ଆଚ୍ଛା ଆପଣ କଣ ଇଣ୍ଟରଭ୍ୟୁକୁ ଆସିଛନ୍ତି?
1: ହଇ।
2: ଆପଣ ନିଜେ ଇଣ୍ଟରଭ୍ୟୁ ଦେବେ?
1: ହଇ।
2: ଆସିଛନ୍ତି କୋଉଠୁ?
1: ଗଞ୍ଜାମ ଜିଲ୍ଲା ଆସିକାରୁ। ବାବୁ ଆସିକାରୁ ବାସୁରେ ବସି

0: ସମାନ କଟକ ଆଇଲି।
1: ଏଇ କଟକରେ ମୋ ଝିଅ ଘର ଥାଉଛି କି ନା?
2: ତାହେଲେ ଇଏ ଅଫିସକୁ କାହିଁକି ଆସିଛନ୍ତି?
0: ଫିସିବାଲିବାକୁ ବାବୁ।
2: ବୁଝିପାରିଲି ନାହିଁ।
0: ବୁଝିବାର କଣ ଅଛି ଏ ବାବୁ? ନିଅ ବାବୁ ନିଅ, ଏ 20 ଟଙ୍କା ଫିସି ବାନ୍ଧି ପକ।
2: ଫିସ୍ କଣ ପାଇଁ ବାନ୍ଧିବେ?
0: ଗୋଟେ ଭଲ ବରପାତ୍ର ମତେ ଲୋଡ଼ାଏ ବାବୁ।
2: କହୁଛନ୍ତି ପରା କଟକ ଆସିଛନ୍ତି ଝିଅ ଘରକୁ, ହେଲେ ବରପାତ୍ର ପୁଣି କାହା ପାଇଁ ଦରକାର?
0: କିସ କହୁଛ ବାବୁ? ମୋର ଗୋଟେ ସାନ ଝିଅ ଅଛି ପରା।
2: ଓହୋ, ସାନ ଝିଅ, ସାନ ଝିଅ ରକ୍ଷା ହେଇଛି। ଆପଣଙ୍କ ସାନ ଝିଅ ମାନେ କେତେ ସାନ? ସେ କଣ ପଢାପଢି କରିଛି?
0: ପଢିଛି ବାବୁ, ପଢିଛି। ଏଇ କଟକରେ ଯୋଉ ମାଇ ପିଲାମାନଙ୍କର କଲେଜ ଅଛି, ସେଇ କଲେଜରେ ପଢିଛି। ତାକୁ ତମେ ଚିହ୍ନିଥିବ କି ବାବୁ?
2: ଓହୋ, ମୋର କାହାକୁ ଜାଣିବା ଚିହ୍ନିବା ଦରକାର ନାହିଁ। ଆପଣଙ୍କ ଝିଅ କଣ ଏଇ କଟକ ରୁହନ୍ତି?
0: ହଇ, ତା ଭଉଣୀ ଘରେ ଅଛି।
2: ଆଜି ତ ଆମର ଇଣ୍ଟରଭ୍ୟୁ ମାନେ ବଛାବଛି। ଆପଣ ଗୋଟେ କାମ କରନ୍ତୁ, ଯଦି ଆପତ୍ତି ନଥାଏ ତାକୁ ଆଜି ଏଠିକି ନେଇ ଆସନ୍ତୁ।
0: ମୋ ଝିଅକୁ କି?
2: ହଁ, ଏଇ ଘଣ୍ଟା ଦି ଘଣ୍ଟା ଭିତରେ ନେଇ ଆସନ୍ତୁ।
0: ହେଲା ବାବୁ, ହେଲା। ସେମାନେ ବାହାର ଝିଅକୁ ସାତରେ ଘିନି ଏଇଠି ପହଞ୍ଚି ଯିବାର।
2: ଆଚ୍ଛା,
0: ମୋ କଥାଟା ଟିକେ ଆର୍ଜେଣ୍ଟରେ ରଖିଥିବେ ନା?
2: ଏଇ ନିଅନ୍ତୁ ଆପଣଙ୍କ ରସିଦ, ନମ୍ବର ଦିଆ ହେଇଛି।
0: ହଇ ବାବୁ,
2: ପୁଣି କଣ ହେଲା?
0: ତମେ ବାହା ହେଇଛ ନା?
2: କାଇଁ ନାଇଁ ତ।
0: ସତ କହୁଛ ନା ବାବୁ, ତମେ ବାହା ହେଇନ?
2: ମତେ ପଚାରିଲେ ମୁଁ ବାହା ହେଇଛି କି ନାଇଁ?
0: ହଇ ବାବୁ,
2: ଅନେକ ଦିନ ସେ କାମ ମୋର ସରି ଯାଇଛି।
0: ହେଲା ବାବୁ, ହେଲା। ସେଇ କଥା ବାବୁ, ନିଜେ ବା ନହେଲେ ଅନ୍ୟକୁ ବା କରେଇବ କେମିତି? ହଉ ବାବୁ, ଯାଉଛି, ଝିଅକୁ ଧରି ସମାନ ବାର ଏଠି ପହଞ୍ଚି ଯିବା।
2: ଆଚ୍ଛା,
0: କୁଆଡେ ଗଲୁ ରେ ପାଇକ?
3: କଣ ହେଲା? କଣ ହେଲା? ଯୁଦ୍ଧକୁ ଯିବା?
0: କଣ କହୁଛୁ ରେ? ମତେ ଟିକେ ବାଟ କଡ଼ରେ।
3: ହଉ ଆସନ୍ତୁ।
2: ଯା ହଉ, ଚୈତନ୍ୟ ଆମର ଗୋଟେ ବଢିଆ ଉପାଧି ପାଇଗଲା।

0: ଚୈତନ ଚୈତନ
1: ମୁଁ ପରା ଏଇଠି ଆପଣଙ୍କ ପାଖରେ ଛିଡ଼ା ହେଇଛି ସାର୍।
0: ଓହୋ, ଆସି ବାରଟା ବାଜିବାକୁ ବସିଲାଣି, ତୋ ସେକ୍ରେଟାରୀ ଦେଇ ଯାଏ ଗଲା କୁଆଡ଼େ?
1: ମୁଁ ବୁଝିପାରୁନି ଆଜ୍ଞା, ସେଇ କଥା ଅଫିସ ଆସିବାକୁ ଦେଇ ତ କେବେ ଉଚ୍ଚୁର କରନ୍ତି ନାହିଁ।
0: ଆଚ୍ଛା ଆଚ୍ଛା, ଇଏ ବାହାରେ ପାର୍ଟି କଣ ଶୁଣାଯାଉଛି?
1: ଆଜ୍ଞା, ସେ ଇଣ୍ଟରଭ୍ୟୁ ବାଲାଙ୍କ ଭିତରେ ନେତା ସାଜି ଅନ୍ୟମାନଙ୍କୁ ପରା ଜଣେ ଉସ୍କଉଛି। ଏଇ ଶୁଣୁନାହାନ୍ତି, ଏଇ ଶୁଣନ୍ତୁ,
2: ଶୁଣନ୍ତୁ ଶୁଣନ୍ତୁ, ଆପଣ ମାନେ ଏଠି ଏଠି ପାର୍ଟି ତୁଣ୍ଡ ଗଣ୍ଡଗୋଳ କଲେ କିଛି ଲାଭ ହବନି। ଅସଲ କଥାର ମଞ୍ଜିଟାକୁ ଆପଣମାନେ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଏଠି ଏ ଯୋଉ ପ୍ରଜାପତି ଘଟସୂତ୍ର ଅଫିସ ଖୋଲାଯାଇଛି, ଏଇଟା ଗୋଟେ ଧପାବାଦ ଫୋର୍ସଙ୍କ ଅନୁଷ୍ଠାନ। ଆପଣମାନେ କଣ ଭାବୁଛନ୍ତି ଏହାଦ୍ୱାରା ଆମ ସମାଜର କିଛି ମଙ୍ଗଳ ହଉଛି? ଏଠି ଏମାନେ ଗୋଟେ ଜୁଟା ଜୁଟି ଯୋଡ଼ା ଯୋଡ଼ି ଅନୁଷ୍ଠାନ ଖୋଲି ଆମ ଦେଶର କି ଯେ ବିରାଟ କ୍ଷତି ସାଧନ କରୁଛନ୍ତି, ସେ କଥା ଆପଣମାନେ କଳ୍ପନା କରିପାରିବେନି। ଦେଶ ସେବା ନାଁରେ ଏହା ଏକ କୌଶଳପୂର୍ଣ୍ଣ ବ୍ୟବସାୟ ଛଡ଼ା ଆଉ କିଛି ନୁହେଁ। ଆପଣମାନେ ସଚେତନ ନାଗରିକ ଗଣ ଭଲ ଭାବରେ ଯାଆନ୍ତି, ପୃଥିବୀରେ ବର୍ତ୍ତମାନ ଲୋକ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଗୋଟାଏ ସେକେଣ୍ଡରେ କାଳେ ଦିଟା ପିଲା ଜନ୍ମ ହଉଛନ୍ତି ସାରା ପୃଥିବୀରେ। ଆମ ଭାରତ ପୁଣି ଆଗୁଆ, ଆଉ ଆମ ଭାରତ ଭିତରେ ଆମ ଓଡ଼ିଶା ବୋଧେ ପ୍ରଥମ ପୁରସ୍କାର ପାଇବ। ଦେଶର ଜଣେ ନାଗରିକ ଭାବରେ ଆମ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ହଉଛି ଜନସଂଖ୍ୟା ବୃଦ୍ଧି କି ବନ୍ଦ କରିବା। କିନ୍ତୁ ଏ ଘଟସୂତ୍ର ଅଫିସ କରୁଛି ଜୁଟାଜୁଟି ଆଉ ଯୋଡ଼ାଯୋଡ଼ି କାର୍ଯ୍ୟ କରି ଏଇ ତ ଜନସଂଖ୍ୟା ବଢିବାରେ ସାହାଯ୍ୟ କରୁଛି, ଦେଶର ମଙ୍ଗଳ କଲେ କୋଉଠି? ତେଣୁ ନିଜ ମାତୃଭୂମିର ଉନ୍ନତି କରିବା ପାଇଁ ଆପଣମାନେ ମୋ ସହିତ ସ୍ୱର ମିଳେଇ କୁହନ୍ତୁ, ଆମର ଦାବି ଏଠିକାର ଜୁଟାଜୁଟି ଆଉ ଯୋଡ଼ାଯୋଡ଼ି ବ୍ୟବସାୟ ଏଥର ଯୁବକ ମାନେ ଘଟସୂତ୍ର ଅଫିସ ଫାଟକରେ
0: ମିତା ଦେବୀ, ଆପଣ ପୁରା ସେକ୍ରେଟାରୀ ଅଥଚ ଆସୁଛନ୍ତି ଦିନ 12 ବେଳକୁ
3: ଅନେକ ଆସିଲେଣି ହେଲେ ଫାଟକ।

0: ଥିଲି କି ଆସି ପାରିଲେନି।
1: ଆଜି ଇଣ୍ଟରଭ୍ୟୁ ଯଥେଷ୍ଟ ଆଗରୁ ଆସି ପାରିଥାନ୍ତେ।
0: ବଡ଼ ଅଡୁଆରେ ପଡିଯାଇଥିଲି
2: ସାର। ମୁଁ କହୁନଥିଲି ଦେଇଙ୍କର ନିଶ୍ଚୟ କଣ କିଛି ସେମିତି ଅସୁବିଧା ହେଇଛି ନା?
0: ହଁ, ମା ଆଜି ଗାଁରୁ ଆସି ପହଞ୍ଚିଲେ ଯେ ତା ପାଇଁ ରନ୍ଧାବଢା କରୁ କରୁ ଟିକେ ଡେରି ହେଇଗଲା।
1: ମୁଁ ମଧ୍ୟ ଶୁଣିବାକୁ ପାଇଲି ବାପା କଟକ ଆସିଛନ୍ତି।
0: ଏଠିକି ଆସିନାହାନ୍ତି?
1: ଏଠି କାହିଁକି ଆସିବେ, ଏଠି କାହିଁ ଆସିବେ, ଏଠି ତାଙ୍କର କି କାମ?
0: ଯଦି ଆସିବେ
1: କେଜାଣି ଆସିପାରନ୍ତି।
0: ଭଲ କଥା, ଆସନ୍ତୁ।
1: ଭଲ କଥା ନୁହଁ କଣ, ତାଙ୍କର ଟଙ୍କା ଆଣି ବ୍ୟବସାୟ କରୁଛି, ସେ ଆସି ଦେଖିବେ ଏଠାକାର ସେକ୍ରେଟାରୀ କମ୍ପାନୀର ବାହାର ବଦେଇ ସାରିଲାଣି।
0: ରାଗୁଛନ୍ତି କାହିଁକି ଯେ? କୁହନ୍ତୁ କଣ କରିବା କୁହନ୍ତୁ।
1: ଆଜି ଇଣ୍ଟରଭ୍ୟୁ ହବ ମନେ ଅଛି ତ?
0: ଚୈତନ୍ୟ ଡାକି ଆମ ଜଣଙ୍କ ଇଣ୍ଟରଭ୍ୟୁ କରି ନେବା।
1: ତା ପୂର୍ବରୁ ଫାଇଲ ସବୁ ବାହାର କରି ଦେଖାଯାଉ, କୋଉ ମାନଙ୍କର ଯୋଡି ମିଳୁଛି, ତାପରେ ଇଣ୍ଟରଭ୍ୟୁ।
0: ଆଉ ଯଦି ଯୋଡି ନ ମିଳେ
1: ତାହେଲେ ତ କମ୍ପାନୀର ବାହାର ବାଜିଲା ବୋଲି ଜାଣ ଆଉ କଣ।
0: ମୁଁ ଆଜି 12 ବେଳେ ଅଫିସକୁ ଆସିଛି ବୋଲି ଆପଣ ମତେ ଦେଖି ଦେଖି ଏକଥା କହୁଛନ୍ତି। ଛାଡ଼ନ୍ତୁ, ମୋ ଭାଗ୍ୟ ଅଡୁଆରେ ପଡିଯାଇଥିବା କହିବା ସତ୍ୟ ଯଦି।
1: ଆପଣ ସେ ଅଲିଅଳି ଭାବ ନ ଦେଖେଇକି ଫାଇଲ ସବୁ ବାହାର କରି ଯୋଡି ମିଳାନ୍ତୁ। ମୁଁ ଉପରକୁ ଯାଉଛି, 5 ମିନିଟ ଭିତରେ ଆସିବି। ଚୁପ୍ ହେଇ ଆମେ ଏଠି ବସି ପାରିବା? ମିତା ଦେବୀ ଚା ଜଳଖିଆ ଖାଇସାରି ସେମାନେ ଯଦି ହାଉ କି ନା ଆସିକିରି ଆମ ଉପରେ ଚଢଉ କରିବେ।
0: ଦେଖନ୍ତୁ, ଆପଣ ମତେ ଏମିତି ଡରନ୍ତୁନି କହୁଛି।
1: ମାଡ ତ ଏଯାଏ ହେଇନି, ଡରୁଛନ୍ତି କାହିଁକି?
0: କାହାରି ସହିତ କାହାରି ଯୋଡି ମିଳୁନି, ଏଥିରେ ଆମର ଦୋଷ କଣ ଯେ? ଦୁନିଆରେ କୋଟି କୋଟି ପାତ୍ର ପାତ୍ରୀ ବାହା ହେଇଯାଉଛନ୍ତି, ଅଥଚ ଆମେ ଏଇ କେତେ ଜଣଙ୍କ ଯୋଡି ଜମା ମିଳେଇ ପାରୁନୁ।
1: ଆଚ୍ଛା ଆଚ୍ଛା ଆଚ୍ଛା, ଇଏ ବାସୁଦେବପୁରର ସେଇ ଯୋଉ ବାସୁଦେବ ବାବୁ,
0: ତାଙ୍କ ଜଣେ କଡା ନିଜସ୍ୱ ମୁଖରା ସ୍ତ୍ରୀ ଦରକାର।
1: ଯଦି ଛଚିନ୍ଦ୍ରା ଦେବୀଙ୍କୁ ତାଙ୍କ ସାଙ୍ଗରେ
0: ତାଙ୍କର ଯୋଡି।
1: ଆଚ୍ଛା ମିତା ଦେବୀ, ଗୋଟାଏ କଥା ପଚାରିବି।
0: ଛାଡ଼ନ୍ତୁ,
1: ଗୋଟିଏ ମାତ୍ର କ୍ଷୀଣ ଆଶା ଥିଲା ଯେ ତା ବି ପାଣି ଫୁଟକା ପରିକା ମିଳେଇ ଗଲା।
0: ଆଚ୍ଛା, ମୁଁ ଯଦି ଅବିବାହିତା ଥାନ୍ତି ତାହେଲେ କଣ ହେଇଥାନ୍ତା?
1: ଯେତେ ଏଠି ପୁରୁଷ ପାତ୍ର ଅଛନ୍ତି ସେ ସମସ୍ତଙ୍କ ଆଖି ଆପଣଙ୍କ ଉପରେ।
0: ସେ କଥା ଯଦି କହିବେ ନା ତାହେଲେ ମୁଁ ଆପଣଙ୍କ ପାଖରେ ମୁଣ୍ଡ ପିଟି ମରିବି।
1: ନାଇଁ ନାଇଁ ନାଇଁ ନାଇଁ, ଦୟାକରି ଅନ୍ତତ ସେ କାମଟି ଏଠି କରନ୍ତୁ ନାହିଁ। ଆପଣ ବିବାହିତା କୁଳବଧୁ, ମୁଁ ଅବିବାହିତା ପର ପୁରୁଷ, ଏଠି ଏଭଳି ମୁଣ୍ଡ ପିଟାପିଟି ନାଟକ ଆରମ୍ଭ କଲେ?
0: ଆପଣ ତ ଅବିବାହିତ, ତେଣୁ ଷ୍ଟକରେ ଥିବା ପାତ୍ରୀ
1: ତା ମାନେ ମୁଁ କଣ ଇଏ ଦେହ ରୋଜନ କନ୍ୟା ପାତ୍ରୀଙ୍କର ପାଣି ଗ୍ରହଣ କରିବି?
0: ମୁଁ କଣ ସେ କଥା କହିଲି?
1: ଆଉ
0: କଥାଟାକୁ ଯେହେତୁ ଆପଣ ଆରମ୍ଭ କଲେ,
1: ନାଇଁ ନାଇଁ, ଆପଣ ଆଉ ତାକୁ ଶେଷ ପର୍ଯ୍ୟନ୍ତ ଟାଣି ନ ନେଇ ବରଂ ଅଧାରୁ ଛାଡି ଦିଅନ୍ତୁ।
0: ହଉ ଦେଲି, ଏବେ କଣ କରିବା କୁହନ୍ତୁ।
1: କଣ କରିବା କଣ କରିବା କଣ କରିବା କଣ କରିବା, ମିଳିଗଲା ମିଳିଗଲା, ଉଠନ୍ତୁ ଉଠନ୍ତୁ।
0: କୁଆଡେ
1: ଲୁଚିବା
0: ଲୁଚିବା,
1: ନହେଲେ ଇଣ୍ଟରଭ୍ୟୁ ବାଲାଙ୍କ ଆକ୍ରମଣ ରକ୍ଷା ପାଇବାକୁ ହେଲେ ଗୋଟିଏ ମାତ୍ର ରାସ୍ତା ହଉଛି, ଲୁଚିବା।
0: ଆପଣଙ୍କ କଥା ଶୁଣି ମତେ ଭାରି ଡର ମାଡୁଛି। କିଏ ଆସିଲା ନା କଣ?
3: ଶୁଣ,

0: ଭଲ କଲୁ ଭଲ କଲୁ, ଦେଖୁଛୁ ଏ ଘଡ଼ି ସନ୍ଧି ବେଳରେ ଆମକୁ କାନ୍ଦିବାକୁ ମେଳ ମିଳୁ ନାହିଁ, ଆଉ ସେ ଫୁଲକୁ ଆଣିକିରି ଏଠି କନ୍ଦଉଛୁ, ତାକୁ କ ବାହାର ବସିବ, ଆଉ ସେ ପାଖର ବ୍ୟବସ୍ଥା ସବୁ କଣ କ?
1: ଜଳଖିଆ ଖାଇସାରି ଚା ପିଉଛନ୍ତି,
0: ଆଉ ଚା ପି ସାରି ସଦର ବେଳେ ଏଠି କାଚିବେ,
1: ହାତରେ ଜୋତା ପଟ ଧରି ଠିଆ ହେଇଛ କେବେ? ଆମକୁ କିସ ମାଡ ଖାଇଥିବ ନା କିସ?
0: ନାଇଁ ଇଏ ଜୋତା ଜୋତା ଜୋତା
1: ଓରେ ବାବା, ଇଏ ହାତରୁ ଟଙ୍କା ଗଡି ମାଡ ଖାଇତେ ହବ, ଫେର ଜୁତା
0: ମାଡ଼ ବାସୁବାବୁ ଆପଣ ଆସନ୍ତୁ
1: ନା ନା ନା ନା ନା ନା ନା, ଆପଣ ସେ ଜୁତା ଆଗ ଗୁଡରେ ପିନ୍ଧିବେ, ତାପରେ ମୁଁ ଯିମି। ଆପଣ ଆଗେ ସେ ଜୁତା ପଟକ ଗୁଡରେ ପିନ୍ଧନ୍ତୁ।
0: ପିନ୍ଧିଲି, ଆସନ୍ତୁ
1: ଦିଅନ୍ତୁ ନା, ମତେ କିସ ଦେବେ ଦିଅନ୍ତୁ,
0: ସେକ୍ରେଟାରୀ ଦିଅନ୍ତୁ, କଣ ଦେବେ?
2: ମୁଁ କଣ ଦେବି?
1: ଫାଙ୍କି ମାରିତେ ବସିଲେ ନା, ଦେବେ ନାଇଁ ତ ଫିସ୍ ଦଉଥିଲେ କେନେ ଧପାବାଜି କରିତେ ଲୋକ କଣ ଆଉ କାହାକୁ ପାଇଲେନି?
2: ଆପଣ ପାଚି କଥା କହୁଛନ୍ତି ତ?
1: ଆଉ କିସ ପାନକୁ ଆପଣଙ୍କୁ ମାଗୁଛି ନା, କିସ ଦିଅନ୍ତୁ, ଆଜି ମତେ ଘରକୁ ଫେରିତେ ହବ।
0: ଭଲ କଥା ଭଲ କଥା, ଆଜି ଆପଣ ଫେରି ଯାଆନ୍ତୁ।
1: ନାଇଁ ନାଇଁ ନାଇଁ ନାଇଁ ନାଇଁ, ସାଙ୍ଗରେ ବହୁ ନେମି, ତେବେ ଯାଇ ଘରକୁ ଫେରିମି, ନହେଲେ ସେକ୍ରେଟାରୀକୁ ନେମି।
0: ସେକ୍ରେଟାରୀ ଇଏ କଣ? ନା ନାଇଁ, ତା ମାନେ ଆପଣ କଣ ରେଳ ଷ୍ଟେସନରେ ଶଙ୍ଖ ମହୁରୀ ବନ୍ଦୋବସ୍ତ କରିକି ଏଠିକି ଆସିଛନ୍ତି?
1: ଶଙ୍ଖ ମହୁରୀ ଶଙ୍ଖ ଆମକୁ ଗୋଟେ ସବୁ କରିକି ଆଇଛି
0: ମାଇଲା, ବଡ ମୁସ୍କିଲ କଥା ହେଲା। ସେକ୍ରେଟାରୀ
2: ତାଙ୍କୁ ଜଣେ ମୁଖର ସ୍ତ୍ରୀ ଦରକାର,
0: ତାହେଲେ କଣ କରିବା କଣ କରିବା? ହଁ କଣ ତାଙ୍କ ନାଁଟି? ସେଇ ଛନ୍ଦା ଦେବୀ।
1: ହେଇ ସେ ଛଚିନ୍ଦ୍ରା ଦେବୀ ତ ଏବେ କଥା କହିତେ ପାରୁନାହାନ୍ତି, ସେ ବୋବା।
0: ଥାଉ ଥାଉ ଥାଉ, ଛଡ଼ା ଦେବୀ କଥା କୁହନ୍ତୁନି, କଷ୍ଟ ହବ।
2: ମୋ କଥା ବୁଝନ୍ତୁ।
0: କୁହନ୍ତୁ।
2: ମୋ ସ୍ୱାମୀ ମୋଠୁ ବୟସରେ 3 ବର୍ଷ ଛୋଟ ହେବେ, ଏମିତି ପାତ୍ର କଣ କେହି ମିଳିବେ? ସେ କଥା ଆପଣ ଜାଣନ୍ତି।
0: ଆପଣ ଆପଣଙ୍କର କୋଉ ବୟସ କଥା କହୁଛନ୍ତି? ଷଠୀ ଦେବୀ ଦେଇଥିବା ବୟସ ନା ହାତ ତିଆରି ବୟସ?
2: ଆପଣ ଚୁପ୍ କରନ୍ତୁ। ଦେଖିଲେ ରାଗିକି ପାଟି କଲେ କେମିତି ହେଲା? ଥାଉ, ମୋର କିଛି ଦରକାର ନାହିଁ, ମୋ ଟଙ୍କା ମତେ ଫେରେଇଲେ
0: କଣ ହେଲା? ଟଙ୍କା ଫେରେଇବୁ? ଇଏ କି ଅନ୍ୟାୟ କଥା? ନା ନାଇଁ, ଇଏ କି ଅନ୍ୟାୟ କଥା କହୁଛନ୍ତି? ଶୁଣୁଛନ୍ତି ବାସୁବାବୁ?
1: କି ବାସୁବାବୁ କଣ ସେ ରକମ ରାଗି ଆସେ ନା, ମତେ ପାତ୍ରୀ ଦିଅନ୍ତୁ, ନାଇଁ ତ ଟଙ୍କା ଫେରନ୍ତୁ, ନହେଲେ ସେକ୍ରେଟାରୀକୁ ନେବେ।
0: ଇଏ ଗୁଡା କହୁଛନ୍ତି? ଶୁଣନ୍ତୁ ଶୁଣନ୍ତୁ, ଆପଣମାନେ ଏମିତି ରାଗିଲେ ମତେ ବି ରାଗି ଆସେ। ମୁଁ କହୁଛି ଆଜି ଇଣ୍ଟରଭ୍ୟୁ ବନ୍ଦ, ଯାଆନ୍ତୁ ଆପଣମାନେ।
1: ବେକିର ତୁନ୍ତି କିସ କିସ କହିଲେ? ଇଣ୍ଟରଭ୍ୟୁ ବନ୍ଦ କେନେ କାଇଁ ଗଲେ ଭାଇମାନେ? ମୁଁ ଚାହିଁକି ତାକୁ ଡାକିଛି।
0: ବାପରେ ବାପ, କି ବିପଦରେ ମଣିଷ ପଡିଲା! ଆରେ ଚାହିଁଛୁ କଣ କହିଥ ନ, ଯା ଫାଟକ ବନ୍ଦ କର, ମୁଁ ଯାଉଛି ଉପରକୁ, ଆପଣ ସମ୍ଭାଳନ୍ତୁ, ମୁଁ ଚାଲିଲି ମୁଁ ଚାଲିଲି ମୁଁ ଚାଲିଲି।
2: ନା ନା ନା ନା, ଆପଣ ଯାଆନ୍ତୁନି, ମତେ ଏକୁଟିଆ ଛାଡି ଆପଣ ଯାଆନ୍ତୁନି। ମଦ ବାବୁ ମଦ ବାବୁ,
3: ମା ସବୁଲେ, ଏ ମା, ମୋର ବାବୁ ଇ ଅଫିସ କା ଆଇଛେ କେ?
2: ଆପଣଙ୍କ ବାବୁ?
3: ଆରେ ମୋର ପିଲା ଆଜ୍ଞା।
2: ଏଠି ତ ଏତେ ପୁଅ ଝିଅ ଅଛନ୍ତି, ଦେଖୁନାହାନ୍ତି କି ଆପଣଙ୍କର ପୁଅ ହେଇଥିବ?
3: ମଗ
2: ମଗ କଣ କହୁଛନ୍ତି ଆପଣ?
3: ଚୁପ୍ କର ଚୁପ୍ କର, ଏ ବୁଆ କିଏ ଶୁଣେ? ମଗ ବାବୁ ମଗ ବାବୁ ଡାକବାର ବାକିରେ ଶୁଭିଲା ଯେ।
2: ମଗ ବାବୁ ତ ଆମ ଅନୁଷ୍ଠାନର ମାଲିକ।
3: ସତେ? ଏନ୍ତା କେ?
4: ଆଚ୍ଛା, ଇଏ ଆମ ମଗ ବାବୁ ଆପଣଙ୍କ ପୁଅ ନୁହନ୍ତି ତ?
3: ହେଲେ ସେ ତ ଇହାଦେ ଦଣ୍ଡକାରଣ ଯେ ବିଜନେସ କରୁଛେ, ଇନକେ କାଇଁ ଲାଗି ଆସି ପ୍ରଜାପତି ବ୍ୟବସାୟ କରବା?
1: ଓ ହେଇ, ଆପଣଙ୍କ ପରିଚୟଟା କିସ ଆଜ୍ଞା?
2: ସେ ହଉଛନ୍ତି ସମ୍ବଲପୁର ଜିଲ୍ଲା ମେଲଛାମୁଣ୍ଡା ଥାନା ଦିନାଗଟା ଗାଁର ଗଣ୍ଠିଆ
3: ମଥୁରା ବିହାରୀ ଦାସ।
2: ତାଙ୍କ ପୁଅ ପାଇଁ ସୁନ୍ଦରୀ ପାତ୍ରଟିଏ ଦରକାର।
3: ଠିକ କହୁଛ, ନିଅ ତ ରସିଦ।
1: ଏ ପୁଅ ପାଇଁ କିସ ସୁନ୍ଦରୀ ପାତ୍ରୀ ଦରକାର କି?
3: ହଏ ବାବୁ, ଠିକ ଯେନ୍ତା ଇଏ ଆମର ସେକ୍ରେଟାରୀ ମା

0: ଆପଣ ମାନେ ଟିକେ ରୁହନ୍ତୁ, ମୁଁ ଯାଉଛି ବାବୁଙ୍କୁ ଡାକି ଆଣିବି।
1: ଆରେ ଆରେ ଯାଉ ତ କେନେ,
2: କାଣା ହେଲା, ଭାଗି ଗଲେ ଯେ।
1: ଆରେ
3: ବାବୁ, ବାବୁ କିଏ, ବାବୁ କାହାନ୍ତି ଯେ,
2: କେତେ ଲୋଭ ତମକୁ ଦେଖି ସେକ୍ରେଟେରୀ ମା ଇନୁ ଭାଗି ଗଲେ, ତମର ଇଠାନେ କାଣା କାମ କହ ତ।
3: ଆସନ୍ତି ନା କିଏ ବାବୁ, ମୋ ଝିଅ ପାଇଁ ଗୋଟେ ଭଲ ପାତ୍ର ଲୋଡ଼ା ସମାନ 20 টাকা ବାନ୍ଧିଛି ବାବୁ। ବାବୁ କହିଥିଲା 12 ଘଣ୍ଟାକୁ ଏଠିକି ଆସିବାର ଲାଗି।
1: ଓ ହେ, ଆପଣଙ୍କ ଝିଅ ସାଙ୍ଗରେ ଆଣିଛନ୍ତି ନା?
3: ତମର 11 ଘଣ୍ଟାକୁ ରିକ୍ସାରେ ବସି ଆଇଲା ହେ ବାବୁ।
1: ଓହୋ, ଆପଣ ତେବେ ଝିଅକୁ ଖୋଜି ତ ଆଇଛନ୍ତି?
2: ଝିଅ ପଳେଇ ଯାଇଛି ତ, ଥାନା କେ ଯାଅ, ଇନକେ କାଇଁ ଧର ଲାଗି ଆସିଲ?
3: କିଅଣ ହେଲା, ଥାନାକୁ ଯିବି କିସ ହେ, ମୁଁ କିସ ଚୋରି କରିଛି କି ହେ? କାଇଁ ଗଲା ସେ ବାବୁ, କାଇଁ ଗଲା ସେ ପାଇକ?
2: ପାଇକ ପାଇକ କାଣା ବୋ,
3: ମତେ କହୁଛ ବୋ, ତମେ ବୋ ହେ।
2: ଏ ବୁଆ, କେନ୍ତା ଲୁକ ବୋ ନାଇଁ ବୁଝିପାରବାର କେ?
3: ମୋର ବୁଝିବା ଲୋଡ଼ା ନାଇଁ ହେ ବାବୁ, ସମାନ 12 ଘଣ୍ଟାକୁ ଆଇଛି, ହୋଙ୍କିବିନି କି ଚୌଙ୍କିବିନି, ଇଠି ବସିଥିବି ଏକା।
2: ଆଚ୍ଛା, ଏନ୍ତା କଥା କାଏ, ମୁଇଁ ବି ଇନେ ବସିଲି।
1: ଓ ହେଇ, ମୁଇଁ କିସ ପାପ କରିଛି କି, ମୁଇଁ ବି ବସିଲି ଏଠି, ପାଲାଟା ଯଦି ଜମୁଛି ଭଲ ରକମ ଜମୁ, ସେକ୍ରେଟେରୀ ନେମି।
3: ତାହେଲେ
1: ମତେ କଣ ବାଘ ମୁହଁରେ ଦବା ପାଇଁ ଡାକିବାକୁ ଆସିଛନ୍ତି?
3: ଏଇ ଅନୁଷ୍ଠାନ ହଉଛି ଆପଣଙ୍କର, ଆପଣ ହଉଛନ୍ତି ଆର ମାଲିକ।
1: କାଗଜ କଲମ ଆଣନ୍ତୁ, ଆପଣଙ୍କ ନାଁରେ ସବୁ ଉଇଲ୍ କରିଦଉଛି, ଆଜିଠୁ ଆପଣ ଏସବୁର ମାଲିକ।
3: ଓହୋ, ଦୟାକରି ମୋ କଥା ଟିକେ ଶୁଣନ୍ତୁ, ଆପଣ ଟିକେ ତଳକୁ ଆସନ୍ତୁ, ସେମାନଙ୍କୁ ବୁଝାବୁଝି କରି ତାଙ୍କ ହାତ ଗୋଡ ଧରି 7 ଦିନ ସମୟ ନବା, ତାପରେ ଅବସ୍ଥା ଦେଖି ବ୍ୟବସ୍ଥା କରିବା।
1: ନାଇଁ ନାଇଁ ନାଇଁ, ମୋ ମୁଣ୍ଡ ଆଉ କାମ କରୁନି। ଆଚ୍ଛା, ସେ ଯୋଉ ଜବରଦସ୍ତ ଟାଇପ୍ର ଭଦ୍ରଲୋକ ଆସିଥିଲେ,
3: ସେ ଯୋଉ ମେଲଛା ମୁଣ୍ଡାର ଗଣତିଆ,
1: ଆପଣ ତାଙ୍କୁ କୌଣସି ମତେ ଏଠୁ ବିଦାୟ କରିଦେଇ ପାରିବେ ତ?
3: ଓହୋ, ସେ ପୁରା ଅଡି ବସିଛନ୍ତି, ଆଜି କନିଆ ନେବେ ନହେଲେ ଆମକୁ ହାଇକୋର୍ଟ ଦେଖେଇବେ। ଖାଲି କଣ ସେତିକି କହୁଥିଲେ, ତାଙ୍କ ଅପଦାର୍ଥ କୁଳାଙ୍ଗର ପୁତ୍ରମଣି ତାଙ୍କଠୁ ଟଙ୍କା ଠକି ଆଣିକି ଦଣ୍ଡକାରଣ୍ଡ କଣ ବ୍ୟବସାୟ କରୁଛି। କଣ ହେଲା?
1: ମୁଁ ସେଇ କୁଳାଙ୍ଗାର ଅପଦାର୍ଥ ପୁତ୍ର, ମେଳଛା ମୁଣ୍ଡା ଗଉଁତିଆ ଅଧମର ପିତାଶ୍ରୀ।
3: ହେ ଭଗବାନ, ମୁଁ ତାଙ୍କଠୁ ଫିସ୍ ରଖି ତାଙ୍କ ପୁଅ ପାଇଁ ଗୋଟେ ସୁନ୍ଦରୀ ପାତ୍ରୀ ଦେବି ବୋଲି ତାଙ୍କୁ ଜବାବ ଦେଇଛି।
1: କୁଆଡେ ଯାଉଛନ୍ତି?
3: ନାଇଁ, ଦେଖୁଛି ଖାଲ କେତେ, ପାରିବି କି ନାଇଁ
1: ଦେଇବ? ନାଇଁ ନାଇଁ ନାଇଁ ନାଇଁ ନାଇଁ, ଚାଲନ୍ତୁ ଚାଲନ୍ତୁ, ସେ ଭୁଲ କରନ୍ତୁନି, ମୁଁ ଆପଣଙ୍କୁ ତଳେ ଛାଡି ଦେଇକି ଆସୁଛି।
3: ଟିକେ ଶୁଣନ୍ତୁ, ଆଚ୍ଛା ସେ ଯୋଉ ବିଧବା ଭଦ୍ର ମହିଳା ତକ ଆସ୍କାରୁ ଆସିନଥିଲେ, ସେ କୁଆଡେ ଗଲେ?
1: ତାଙ୍କ ସାନ ଝିଅ ପାଇଁ ପାତ୍ରୀଟିଏ ଲୋଡ଼ା, 20 টাকা ଫିସ୍ ବାନ୍ଧିଛନ୍ତି, ମୁଁ ତାକୁ ଭଲ ବର ପାତ୍ରଟେ ଦେବି ବୋଲି ଏଠିକି 12 ଘଣ୍ଟା ପାଛିବାକୁ କହିଥିଲି।
3: ଭଗବାନ,
1: କିଛି ଶୁଭୁନି, କିଛି ଶୁଭୁନି,
3: ଭଗବାନ
1: କିଛି ଶୁଭୁନି,
3: ଭଗବାନ
1: ଆପଣ ତାହେଲେ ବିବାହିତା ବୋଲି ମିଛ କହିଥିଲେ କାହିଁକି?
3: ମୁଁ ଭୟରେ ଏମିତି ମିଛ କଥାଟା କହି ପକେଇଥିଲି।
1: ହଉ, ମା ବାପାଙ୍କୁ ତ ଫିସ୍ ନେଇଛ, ଏବେ ତାଙ୍କୁ ସୁନ୍ଦରୀ କନିଆ ଟିକେ ଯୋଗାଅ।
3: ହଉ, ମୋ ମା ଯୋଉ 20 টাকা ଫିସ୍ ବାନ୍ଧିଛି, ତାକୁ ଆପଣ ଗୋଟେ ଭଲ ବରପତ୍ର ଯୋଗାଡ କରି ଦିଅନ୍ତୁ।
1: ତାହେଲେ ତାହେଲେ ବର୍ତ୍ତମାନ କଣ କରାଯିବ?
3: କଣ
1: କରାଯିବ?
2: ବାବୁ, ମୁଁ ଚୈତନ୍ୟ।
1: କିଏ ତୁ?
2: ମୁଁ ଚୈତନ୍ୟ।
1: ନା ନା ନା, ତୁ ଚୈତନ୍ୟ ନୁହୁଁ, ତୁ ହଉଛୁ ରାବଣ।
2: ସିଧାସରି କରନି,
1: ତୁ ତୁ ଶାସନ
2: କରନି,
1: ତୁ ଆଉ ଔରଙ୍ଗଜେବ
2: ସିଂହାସନ ଚଢେଇନି।
1: ଆରେ ତୁ କଳା ପାହାଡ,
2: ମୋ ମନ୍ଦିର ଭାଙ୍ଗି ନାହିଁ,
1: ତୁ ଶିଖି ମନାଇ
2: ପଗଲା ହେଇଗଲା,
1: ତୁ ଆମକୁ ଭସେଇ ଦେଲୁ। କହ କାହିଁକି ଆସିଛୁ?
2: କହୁଛି କହୁଛି, ଫୁଲର ସାବତ ମା କହୁଛି, ଫୁଲ ଏମିତିକା କମ୍ପାନୀ ବାହା ହବ ନାହିଁ, ତା ଫିସ୍ ଟଙ୍କା ଫେରେଇ ନବ।
1: କଣ କହିଲୁ ପ୍ରଶାନ୍ତ, ତୁ ଫିସ୍ ଟଙ୍କା ଫେରେଇ ନବାକୁ ଆସିଛୁ?
2: ଆଜ୍ଞା
1: ଆଜ୍ଞା, ରହ, ତୁ ଆଜ୍ଞା ଛଡେଇ ଦଉଛି। ସେକ୍ରେଟେରୀ ସାମାନ ଗୋଟେ ଝିଅ ପାଇଁ ଚୈତନ୍ୟ ଆମକୁ ଯୋଉ ଧୋକା ଦେଇଛି, ସେଇ ଅପରାଧରେ ଆମେ ତାକୁ ଦୁହେଁ ମିଶିକିରି ହତ୍ୟା କରିବା।

ଶୁଣୁଥିଲେ ନାଟକ ଘଟକ, ମୂଳ ରଚନା ଗୋପାଳ ଛୋଟରାଏ, ପରିଚାଳନା କିଶୋର ମହାନ୍ତି, ସହଯୋଗିତା କରିଥିଲେ ଲକ୍ଷ୍ମୀଧର ନାୟକ ଏବଂ ନିହାରବାଳା ପଟ୍ଟନାୟକ, ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମୃଗାଙ୍କ ଭୂମିକାରେ ଜୟରାମ ସାମଲ, ଚୈତନ୍ୟ ଭୂମିକାରେ ସୁରେଶ ଚନ୍ଦ୍ର ବଳ, ବସୁଦେବ ସତ୍ୟବ୍ରତ

ତ୍ରିପାଠୀ, ମଥୁରା ଶଙ୍କର ବସୁ ମଲ୍ଲିକ, ଅଗ୍ରଣୀ ଭୂମିକାରେ ମାଧବାନନ୍ଦ କର, ପ୍ରାର୍ଥୀ ଭଗବାନ ମହାନ୍ତି, ଛନ୍ଦା ଭୂମିକାରେ ଆଶାଲତା ରାୟ, ଫୁଲ ତୃପ୍ତି ରାଣୀ ସିହ୍ନା ଏବଂ ମିତା ଭୂମିକାରେ ଜ୍ୟୋତ୍ସ୍ନା ଶତପଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।